ଆକାଶବାଣୀ ପୁରୀ, ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସ 12 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 3 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:44। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ବାରମ୍ବାର ସେହି ନାମ ଉଚ୍ଚାରଣରେ ମିଳେ ଅଭୂତପୂର୍ବ ସୁଖ। ତାହା ଅବଲୀଳାକ୍ରମେ ଚିରନ୍ତନ ଆନନ୍ଦରେ ପରିଣତ ହୁଏ। ଏହି ପାବନ ପରିଣତି ପାଇଁ ନୀଳାଚଳ ବିହାରୀଙ୍କ ନାମ ଭୋଜନ ଏକାନ୍ତ ଆବଶ୍ୟକ।

ଦୁଃଖ ନାଶନକୁ ଦୁଃଖ କହିବା ପାଇଁ ଇଚ୍ଛା ପ୍ରକାଶ କରେ ଭକ୍ତ। ଦୁଃଖ ହାରି ଶ୍ରୀ ଜଗନ୍ନାଥ ଜାଣିପାରନ୍ତି ଭକ୍ତର ଅନ୍ତର କଥା। ପରୀକ୍ଷା କରିବା ପାଇଁ ପ୍ରଦାନ କରନ୍ତି ମାତ୍ରାଧିକ ଦୁଃଖ। ଭକ୍ତ ଭାଙ୍ଗି ପଡ଼େ, ଆଖିରୁ ଝରିଯାଏ ଧାର ଧାର ଲୁହ। ଆପଣା ଛାଏଁ ଏକାକିତ୍ୱବୋଧ ତାକୁ ଗ୍ରାସ କରିଯାଏ, ତଥାପି ସିଏ ଭାଙ୍ଗି ପଡ଼େନି। ଆଖି ଆଗରେ ଭାସିଯାଏ କଳା ଶ୍ରୀମୁଖଙ୍କର ସୁନ୍ଦର ମୁହଁ। ମହାଭାବ

ଏତେ ଭେଦଭାବ ନାହିଁ। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସମାନ ଫଳ ପ୍ରଦାନ କରନ୍ତି। ହେଲେ ସବୁ ଜାଣି ମଧ୍ୟ ଅଜଣା ହୁଏ ଭକ୍ତ, ମନରେ ଉଙ୍କି ମାରେ ପ୍ରଶ୍ନବାଚୀ, ସତରେ କ'ଣ ପ୍ରଭୁ ଦିନଜନଙ୍କ ଗୁହାରି ଶୁଣନ୍ତି।

ସମସ୍ତଙ୍କ ମୁହଁରେ ମଣିମା ମଣିମା ଡାକ। ଦୁନିଆ ଯାକର ଲୋକ ତାଙ୍କରି ନାମ ଶ୍ରବଣ କରି ମୁକ୍ତିପ୍ରାପ୍ତ ହୁଅନ୍ତି। ଧନୀ ଡାକେ ମଣିମା, ଗରିବ ଡାକେ ମଣିମା, ପ୍ରଭୁଙ୍କ ପାଖରେ

ସେ ଜଗତର ନାଥ ଜଗନ୍ନାଥ, ତାଙ୍କର ଗୁଣଗାନ କରୁଛି ପତିତ ପାବନ ନେତ। ଥରେ ଜଗନ୍ନାଥ ବୋଲି ଡାକିଦେଲେ ଗଭୀର ପ୍ରଶାନ୍ତିରେ ଭରିଯାଏ ମନ। ସତରେ ସେଇ ନାଁରେ ଭରି ରହିଛି ଅମୃତ। ଶ୍ରୀଜଗନ୍ନାଥଙ୍କ ନାମ ଅମୃତ ଯିଏ ପାନ କରିଛି, ସିଏ ଅନୁଭବ କରିଛି ତାର ମହତ୍ତ୍ୱ। ପବିତ୍ର ଭାବରେ ପୂର୍ଣ୍ଣ ହୋଇଛି ତାର ହୃଦୟ। ପରକାଳରେ ବୈକୁଣ୍ଠ ସୁଖ ଲାଭ କରି ଧନ୍ୟ ହୋଇଛି ସିଏ।

ଭକ୍ତ ଚିରକାଳ ଆବଦ୍ଧ ରହିଥାଏ କଳା ଠାକୁରଙ୍କ ପ୍ରେମରେ। ପ୍ରତିଟି ମୁହୂର୍ତ୍ତ ଧ୍ୟାନ ନିବଦ୍ଧ କରିଥାଏ ପ୍ରଭୁଙ୍କର ଶ୍ରୀରଙ୍ଗା ଚରଣ ତଳେ। ଖଟିଆ ଠାକୁର କିନ୍ତୁ ହଟ କରନ୍ତି, ତାଙ୍କର ଇଚ୍ଛାରେ ସ୍ୱର୍ଣ୍ଣମୁଦ୍ରା ହୋଇଯାଏ ବେଙ୍ଗି ପିତ୍ତଳ। ବିଳମ୍ବିତ ଭାଗ୍ୟର ଶିକାର ହୁଏ ଭକ୍ତ, ତଥାପି ସେ ଭରସା ହରାଏନି, ବରଂ ଆହୁରି ଘନିଷ୍ଠ ହୋଇଯାଏ ପ୍ରଭୁଙ୍କ ସହିତ। ଏମିତି ହୁଏ କେମିତି? ସତରେ କ'ଣ କାଳିଆ ଠାକୁର କିଛି ମନ୍ତ୍ର ଜାଣିଛନ୍ତି?

0: ଆପଣମାନେ ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ଏବଂ ଉପସ୍ଥାପନରେ ଥିଲେ ବସନ୍ତ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଶେଖର ଚନ୍ଦ୍ର ଘୋଷ, ଶ୍ୟାମାମଣି ଦେବୀ, ମନମୋହନ ପ୍ରଧାନ, ଗୀତା ପଟ୍ଟନାୟକ, ଧନଞ୍ଜୟ ଶତପଥୀ ଏବଂ ନନ୍ଦିତା ମହାପାତ୍ର। ଗୀତ ରଚନା କରିଥିଲେ ବନମାଳୀ, କଲ୍ୟାଣୀ ଦତ୍ତ, ପ୍ରଫୁଲ୍ଲ କୁମାର ସାହୁ, ମୀନାକ୍ଷୀ ଦେବୀ, ରମାକାନ୍ତ ଦାସ ଏବଂ ପୁରାତନ ରଚନାରୁ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଦିଲୀପ ଶ୍ରୀ ଚନ୍ଦନ।

ଶ୍ରୀକ୍ଷେତ୍ରରେ ଏକଦା ସମୁଦ୍ର କୂଳ ଲଙ୍ଘନ କରି ସିଂହଦ୍ୱାର ଯାଏ ମାଡ଼ି ଆସୁଥିଲା। ପ୍ରତିକାର ନିମନ୍ତେ ସମସ୍ତେ ଚିନ୍ତା କଲେ, ହେଲେ ସମୁଦ୍ରକୁ ପୁଣି କିଏ ଆୟତ କରିବ? ତତ୍କାଳୀନ ପୁରୀ ଶାସକ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ହେ ରାଜନ, ସମୁଦ୍ରକୁ ସଂଯତ କରିବାକୁ ଚାହୁଁଥିଲେ ପରମ ଭକ୍ତ କବୀର ଦାସଙ୍କୁ ନିମନ୍ତ୍ରଣ କରି ଆଣ, ସେ ସମୁଦ୍ରକୁ ସିଂହଦ୍ୱାର ଠାରୁ ଘୁଞ୍ଚାଇ ନେବେ। ରାଜା ଦୂତ ପ୍ରେରଣ କରି କାଶୀ ବାରଣାସୀରୁ ସନ୍ଥ କବୀରଙ୍କୁ ନିମନ୍ତ୍ରଣ କଲେ। ଶ୍ରୀଜଗନ୍ନାଥଙ୍କ ଡୋରି ଲାଗିଲା। ଭକ୍ତ କବୀର ଆସି ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମରେ। କବୀର ଥିଲେ ରାମାନନ୍ଦଙ୍କ ଶିଷ୍ୟ, ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ଭକ୍ତ। ଜଗନ୍ନାଥଙ୍କୁ ସେ ପ୍ରାଣ ଭରି ଭଲ ପାଉଥିଲେ। ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଯାଉଛନ୍ତି ସନ୍ଥ କବୀର। ମୁଣ୍ଡରେ ଗୋଲ ଟୋପି ପିନ୍ଧିଛନ୍ତି। ମନ୍ଦିର ବେଢ଼ାରେ ପଣ୍ଡା ପଢ଼ିଆରି ତାଙ୍କୁ ଘେରିଗଲେ। ମୁସଲମାନ ଟୋପି ପିନ୍ଧି ମନ୍ଦିର ଭିତରକୁ ଯାଇପାରିବ ନାହିଁ ବୋଲି ନାନା କଟୁକ୍ତି ଅଶାଳୀନ ମନ୍ତବ୍ୟ ଦେଲେ। ନାନା ପ୍ରଶ୍ନ କଲେ, କବୀର ବୁଝାଇବାକୁ ଚେଷ୍ଟା କଲେ, ମାତ୍ର ପୁରୀର ଇଏ ପଣ୍ଡା ଏସବୁ ବୁଝିଲେ ତ? ଏ ଭିତରେ ଏକ ଅଦ୍ଭୁତ ଘଟଣା ଘଟିଲା। ଇଏ କ'ଣ? ମନ୍ଦିର ବେଢ଼ା ଭିତରେ ଥିବା ସମସ୍ତ ଭକ୍ତମାନଙ୍କ ମୁଣ୍ଡ ଉପରେ ଗୋଲ ଟୋପି। ପଣ୍ଡାଏ କବୀରଙ୍କୁ ଏକ ଯାଦୁକର ବୋଲି ବିଚାରିଲେ ମଧ୍ୟ ଛାଡ଼ିଲେ ନାହିଁ। ବଡ଼ ପଣ୍ଡାଙ୍କୁ ପ୍ରଭୁଙ୍କର ନିର୍ଦ୍ଦେଶ ହେଲା ଯେ କବୀର ମୋର ପରମ ଭକ୍ତ, ତାଙ୍କୁ ମନ୍ଦିର ପ୍ରବେଶ ବାରଣ କର ନାହିଁ। ସସନମାନେ କବୀରଙ୍କୁ ପାଛୋଟି ନିଆଗଲା ଶ୍ରୀମନ୍ଦିରକୁ। ପ୍ରଚଳିତ ପରମ୍ପରା ଅନୁଯାୟୀ ମୁଣ୍ଡରୁ ଟୋପି ଓହ୍ଲାଇ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିକଟରେ କବୀର ଧ୍ୟାନସ୍ଥ ହେଲେ। ସମୁଦ୍ର ସିଂହଦ୍ୱାର ଠାରୁ ଦୂରକୁ ଦୂରକୁ ଘୁଞ୍ଚିଗଲା। କବୀର ଗଲେ ସମୁଦ୍ରକୂଳକୁ। ସ୍ୱର୍ଗଦ୍ୱାର ନିକଟରେ ଧର୍ମଦଣ୍ଡ ଆଶାବାଡ଼ି ପୋତି ଆନ୍ତରିକ ନିବେଦନ କଲେ ତୀର୍ଥରାଜ ମହୋଦଧି ସମୁଦ୍ରଙ୍କୁ। ସମୁଦ୍ର ସ୍ୱସ୍ଥାନକୁ ଫେରିଗଲେ। ଅଶାନ୍ତ ସମୁଦ୍ର ଶାନ୍ତ ହେଲା। ପୁରୀବାସୀ ଆଶ୍ୱସ୍ତ ହେଲେ। ଇଏ ହେଉଛି 1512 ଖ୍ରୀଷ୍ଟାବ୍ଦର କଥା। ନିର୍ଗୁଣ ଉପାସକ କବୀର ଶ୍ରୀକ୍ଷେତ୍ରରେ ବହୁ ସମୟ ବିତାଇଥିଲେ। ଏବେ ମଧ୍ୟ ସ୍ୱର୍ଗଦ୍ୱାର ଅଞ୍ଚଳରେ ଅଛି କବୀର ଗାଦୀ ମଠ। ମଠ ମଧ୍ୟରେ ଅଛି ସନ୍ଥ କବୀରଙ୍କ ବ୍ୟବହୃତ ହଳେ କଠଉ ଓ ଆଶାବାଡ଼ି। ଶ୍ରୀଜଗନ୍ନାଥଙ୍କ ଅନ୍ନ ମହାପ୍ରସାଦରୁ ଏଠାରେ ଟଙ୍କ ତୋରାଣୀ ପ୍ରସ୍ତୁତ କରାଯାଏ। ଏହି ମଠକୁ ଯାଉଥିବା ଭକ୍ତ ଓ ଦର୍ଶନାର୍ଥୀମାନେ ଟଙ୍କ ତୋରାଣୀ ସେବା କରନ୍ତି। ଏଠାର ପରମ୍ପରା ଅନୁସାରେ ଭକ୍ତମାନଙ୍କୁ ଝାଡ଼ୁରେ ଆଶୀର୍ବାଦ ପ୍ରଦାନ କରାଯାଏ। ଭାରତୀୟ ଆଧ୍ୟାତ୍ମିକ ଜଗତରେ ସନ୍ଥ କବୀର ଏକ ବିସ୍ମୟ ବିଭୂତି। ତାଙ୍କର ଜନ୍ମ, କର୍ମ, ସାଧନ ଓ ସିଦ୍ଧି ସମ୍ପୂର୍ଣ୍ଣ ରହସ୍ୟମୟ। ଶୁଣାଯାଏ, ଜଣେ ବିଧବା ବ୍ରାହ୍ମଣୀ ସନ୍ଥ ରାମାନନ୍ଦଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ରାମାନନ୍ଦ ଆଶୀର୍ବାଦ ଦେଲେ ପୁତ୍ରବତୀ ଭବ। ସନ୍ଥଙ୍କ ବାଣୀ ଅକାଟ୍ୟ, ଫଳତଃ ବିଧବା ବ୍ରାହ୍ମଣୀ ପୁତ୍ରବତୀ ହେଲେ। ଲୋକ ଅପବାଦରୁ ରକ୍ଷା ପାଇବା ପାଇଁ ଜନ୍ମିତ ଶିଶୁକୁ କାଶୀର ଲହର ତଲା ଓ ପୋଖରୀ କୂଳରେ ଛାଡ଼ି ଆସିଲେ। 1456 ଖ୍ରୀଷ୍ଟାବ୍ଦରେ ଏହି ଶିଶୁକୁ ନିସନ୍ତାନ ମୁସଲମାନ ଦମ୍ପତି ନିମା ଓ ନିରୁ ପାଇବା ପରେ ଲାଳନ ପାଳନ କଲେ। କବୀର ଦାସ ଜଣେ ପ୍ରସିଦ୍ଧ ଭକ୍ତ ଓ ଗୁରୁ ଭାବରେ ଯେପରି ପ୍ରସିଦ୍ଧ, ସେପରି ଆଧ୍ୟାତ୍ମିକ କବି ଭାବରେ ତାଙ୍କର ପ୍ରତିଷ୍ଠା ଅନନ୍ୟ। ତାଙ୍କର ଭାଷା, ଭାବନା, ଚିନ୍ତା ଓ ଚେତନା ଅତି ସରଳ ଓ ଗୁରୁଗମ୍ଭୀର। ତାଙ୍କ ମହାନତାରେ ଆକୃଷ୍ଟ ହୋଇ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତମାନେ ତାଙ୍କୁ ଗୁରୁ ରୂପେ ମାନୁଥିଲେ। ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସନ୍ଥ କବୀର ଓଡ଼ିଶାର ସାଧୁସନ୍ଥଙ୍କ ସହ ଆତ୍ମୀୟତା ରଖିଥିଲେ। ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ସନ୍ଥ କବୀର ଲେଖିଥିଲେ, ଠାକୁର

0: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 124ତମ ଭାଗ। କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ପାଟଗଙ୍କର।
1: चौबीस 1, 2, 4।

ପ୍ରଜାକୁଲ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ ଆଜି ଶୁଣାଇଲୁ। ଏହାର 124ତମ ଭାଗ। କଣ୍ଠଦାନ କରିଥିଲି ଶ୍ରୀକାନ୍ତ ପାଟଗାମକର।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଏଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। 7:25 ପ୍ରଚାର କରିବୁ ପୁରୀ ପରିକ୍ରମା। 7:55 ଶୁଣିପାରିବେ ସୁପ୍ରଭାତ ପୁରୀ। 8:30 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ। ବିଷୟ ରହିଛି ରଥ ନିର୍ମାଣ ଐତିହ୍ୟ। ଅତିଥି ରହିବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପରେ ପରେ 8:45 ଶୁଣିବୁ ହିନ୍ଦୀ କଥାଚିତ୍ର ଗୀତ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ପୁରୀ ପ୍ରଚାର କରିବୁ। 9:30 ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ପୂର୍ବାହ୍ନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1320ତମ ଭାଗ। ଯୁବବାଣୀ ପ୍ରଚାର କରିବୁ 5:30। ସନ୍ଧ୍ୟା ଅଧିବେଶନ ଆରମ୍ଭ କରିବୁ 6:00। 6:10

ଶୁଣେଇବୁ ଭକ୍ତି ଗୀତ, ପରେ ଦେଶାତ୍ମବୋଧକ ସଙ୍ଗୀତ 6:15 ଏବଂ ତାପରେ 6:20 ଶୁଣିପାରିବେ ଆଲବମ୍ ଗୀତ। 7:00 ଶୁଣିବୁ ଓଡ଼ିଆ କଥା ଚିତ୍ର ଗୀତ। କୃଷି ହଲଚଲ ଶୁଣିବାର ସମୟ ରହିଛି 7:30। ବିଷୟ ରହିଛି ଜୈବିକ ପଦ୍ଧତିରେ ଚାଷ। ଅତିଥି ରହିବେ ସହକାରୀ ପ୍ରାଧ୍ୟାପିକା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଡକ୍ଟର ପ୍ରାଚୀ ପଟ୍ଟନାୟକ। 8:00 এবং 10:00 ଶୁଣିପାରିବେ ହିନ୍ଦୀ କଥା ଚିତ୍ର ଗୀତ। ସ୍ପଟ୍ ଲାଇଟ୍ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:15। ଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି 10:30। କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ

0: ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଅ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁ ବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ତିନି ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରରେ ଭିଭିଜି ରାମଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିଭିଜି ରାମଜି ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିଭିଜି ରାମଜି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡ଼ି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନର ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ 1ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ପର୍ଯ୍ୟନ୍ତ ଶିଶୁମାନଙ୍କୁ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କର।
2: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ, ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼, କ୍ୟାଲସିୟମ, ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ 2 ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ

0: ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30-35 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ ପାଏ ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପୋରୋସିସ୍ର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥିକୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥିଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପୋରୋସିସ୍ର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତଃ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ, ତେଣୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜଲ୍ କିମ୍ବା ରାବେପ୍ରାଜଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 ମିଲିଗ୍ରାମ କ୍ୟାଲସିୟମ୍ ଖାଇବା ଦରକାର। ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ୍ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ୍ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ଶାଲଗମ୍, ବାସା, ଇଲିସି, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ, ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡିର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ

ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ 5 ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନୱାନ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମେନେଇ

0: ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା T20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ବିନିମୟରେ 167 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନିଆ ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ପୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଆପଣ ଶୁଣୁଛନ୍ତି 103.4 ଆକାଶବାଣୀ ପୁରୀ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25 ପ୍ରସାର କରୁଛୁ ପୁରୀ ପରିକ୍ରମା। ଉପସ୍ଥାପନାରେ ଅଛନ୍ତି ରୁଚିତା ଦାସ।

ଶୁଭ ସକାଳ ଶ୍ରୋତା ବନ୍ଧୁ, ପୁରୀ ପରିକ୍ରମାର ନୂଆ ଏକ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା।

0: ପ୍ରଜୋ ଦୟାତ୍। ଶ୍ରୀକ୍ଷେତ୍ରର ଏଇ ମିଠା ମିଠା ଥଣ୍ଡା ସକାଳ ଭିଜୁଛି ଝିପ୍ ଝିପ୍ ବର୍ଷାରେ। ବଡ଼ଦାଣ୍ଡରେ ଖୁବ୍ ଜୋରସୋରରେ ଚାଲିଛି ରଥ ନିର୍ମାଣର ପ୍ରସ୍ତୁତି। ଭକ୍ତମାନେ ଆଜି ବି ସିଂହଦ୍ୱାର ସମ୍ମୁଖରେ ଭିଡ଼ ଜମାଇ ମଥା ପାତୁଛନ୍ତି ପଟିଦିଅଙ୍କୁ। ଦୁଇ ହାତ ଟେକି ଦେଇ ଚାହୁଁଛନ୍ତି ନୀଳଚକ୍ରକୁ। ଶ୍ରୋତାବନ୍ଧୁ, ଆମ ଜଗନ୍ନାଥ ହେଉଛନ୍ତି ଦାରୁ ଦେବତା, ତେଣୁ ପ୍ରକୃତି ଆଉ ପୁରୀର ସମ୍ପର୍କ କେତେ ଯେ ଗଭୀର ଆପଣ ଜାଣିପାରୁଥିବେ ଏହି କଥାରୁ। ଯେତେବେଳେ ମହାପ୍ରଭୁଙ୍କର ନବକଳେବର ହୁଏ, ସେତେବେଳେ ସଗଡ଼ିରେ ଦାରୁ ଆସି ପହଞ୍ଚେ ଶ୍ରୀକ୍ଷେତ୍ରରେ। ଏହି ଦୃଶ୍ୟ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇ ନିଜ ଲୁହକୁ ରୋକି ପାରନ୍ତିନି, କାହିଁକିନା ସେ କେବଳ ସାଧାରଣ ନିମଗଛ ନୁହେଁ, ସେଥିରେ ଥାଏ କୋଟି ଓଡ଼ିଆଙ୍କ ମୌଳମଣି କାଳିଆର ସ୍ପର୍ଶ। ତେବେ ଶ୍ରୋତାବନ୍ଧୁ, ଜୁଲାଇ ଏକ ତାରିଖରୁ ଆରମ୍ଭ ହୋଇଯାଇଛି ବନ ମହୋତ୍ସବ ସପ୍ତାହ। ପ୍ରକୃତି ହିଁ ଈଶ୍ୱର, ଏହା ହିଁ ଆମ ସଂସ୍କୃତି ଆମକୁ ଶିଖାଏ। ତେବେ ଆସନ୍ତୁ ଏହି ବିଷୟରେ କଥା ହେବା ଆମର ଜଣେ ପ୍ରକୃତି ପ୍ରେମୀ ଗୃହିଣୀଙ୍କ ସହ। ନମସ୍କାର ଭଉଣୀ, ଟିକେ ଆପଣଙ୍କର ପରିଚୟ ଆମର ଶ୍ରୋତାଙ୍କୁ ଦିଅନ୍ତୁ।
1: ନମସ୍କାର, ମୋ ନାଁ ତପସ୍ୱିନୀ ଦାସ, ମୁଁ ପୁରୀରେ ରହେ। ମୋର ପରିଚୟ ହଉଛି ମୁଁ ଗୋଟେ ଆଷ୍ଟ୍ରୋଲୋଜର, ତା ସହିତ ଗୋଟେ ଗୃହିଣୀ ମଧ୍ୟ।
0: ତେବେ ଗୃହିଣୀ ହିସାବରେ ବି ବହୁତ କିଛି ଜିନିଷର ଯତ୍ନ ନେବାକୁ ପଡେ, କେମିତି କଣ କରନ୍ତି, ଆପଣଙ୍କ ଦିନଚର୍ଯ୍ୟା କେମିତି ଥାଏ, ସକାଳ କେମିତି ଆରମ୍ଭ ହୁଏ କୁହନ୍ତୁ।
1: ସକାଳ ତ ଯେମିତି ଆଜ୍ ୟୁଜୁଆଲ ନିତ୍ୟକର୍ମ ସାରିକି ଦିଅଁ ପୂଜା କରିକି ଠାକୁର ପୂଜା କରିକି ଗୋଟେ ଛୋଟିଆ ଗଛ ଗାର୍ଡେନ ଗୋଟେ କରିଛି, ସେ ଗାର୍ଡେନ ଭିତରେ ଟିକେ ସମୟ ବିତେଇକି ଚା ପା ପି ଜଳଖିଆ କରିକି ସମୟ ଯେମିତି ଯିବା କଥା ଯାଏ।
0: ଆଚ୍ଛା, ଏ ତ ବହୁତ ଭଲ କଥା ଯେ ଆପଣ ଗୋଟେ ବଗିଚାଟେ ବି କରିଛନ୍ତି, ତାହେଲେ କଣ କଣ ଗଛ ଲଗେଇଛନ୍ତି ଟିକେ କହିବେ କି?
1: ପାଖାପାଖି 30-40 ଗଛ ଲାଗିଛି। ତା ଭିତରେ କିଚେନ ଗାର୍ଡେନ ଗୋଟେ ହେଇଛି, ପୂଜା ପାଇଁ ବି ଫୁଲ ଲାଗିଛି, ଦୁର୍ଲଭା ତୁଳସୀ ଦଇଣା ଯେମିତି ମହାପ୍ରଭୁ ଜଗନ୍ନାଥଙ୍କର ପସନ୍ଦ ସେଭଳି ଗଛ ମଧ୍ୟ ଲାଗିଛି। ସୋ ଗଛ ମଧ୍ୟ ମତେ ଭାରି ସଉକ ସୋ ଗଛର, ସେଥିପାଇଁ କା ମନି ପ୍ଲାଣ୍ଟ ହେଲା କି ଟେବୁଲ ଗୋଲାପ ହେଲା। ତା ସହିତ ଔଷଧୀୟ ଗଛ ଯେମିତିକି ରହିଲା ଆମର ଧଳା ଆଇଁସକାତି ହେଲା, ଜୁଆଣୀ ଫୁଲ ଗଛ ହେଲା, ତୁଳସୀ ଗଛ ହେଲା, ଆଲୋଭେରା, ନିମ୍ବ, ଭୃଷଙ୍ଗ, ଏସବୁ ଜିନିଷ ସବୁ କଣ ମାନେ କିଚେନରେ ବି ଆମର ଆବଶ୍ୟକତା ରହୁଛି। ତା ସହିତ ଆମର କିଛି ଔଷଧୀୟ ଗୁଣ ମଧ୍ୟ ସେ ଗଛ ପାଖରେ ରହୁଛି ଯୋଉଟାକି ଆମକୁ ଦରକାର ହଉଛି। ଯେମିତି ଧଳା ଆଇଁସକାତି ଗଛର ମୁଁ ସ୍ପେଶାଲିଟି କହିବି, ଯୋଉମାନଙ୍କର ସୁଗର, ଆଜିକାଲି ତ ଡାଇବେଟିସ ବହୁତ ଜଣଙ୍କ ପାଖରେ ଦେଖିବାକୁ ମିଳୁଛି, ତ ଆମେ ବହୁତ ସାରା ମେଡିସିନ, ବହୁତ ସାରା ଏଇଟା ଖାଅ ସେଟା ଖାଅ କୁହାଯାଉଛି, କିନ୍ତୁ ସେ ଧଳା ଆଇଁସକାତିର ଫୁଲ ସହିତ ଗୋଲମରିଚକୁ ମିଶେଇକି ଖାଲି ପେଟରେ ସକାଳେ ଯଦି ଆମେ ଖାଇବା ଷ୍ଟାର୍ଟ କରିବା, ଆମର ସୁଗର ଲେବୁଲ ବହୁତ କଣ୍ଟ୍ରୋଲକୁ ଆସେ। ଆଜିକା ଡେଟ୍ରେ ଧଳା ଆଇଁସକାତି ଗଛ ସେଟାକୁ କଣ ଜଙ୍ଗଲ ଗଛ, ବଣ ଗଛ ହିସାବରେ ଛାଡି ଦିଅନ୍ତି, କିନ୍ତୁ ଯୋଉମାନେ ଜାଣିଥାନ୍ତି ସେମାନେ ତାଙ୍କ ଘରେ ଔଷଧୀୟ ଗଛ ହିସାବରେ ଘରେ ଗୋଟେ ସ୍ଥାନ ପାଇଥାଏ ସେ।
0: ଆରେ ବା, ଆପଣ ତାମାନେ ଏମିତି ନୁହେଁ ଯେ କେବଳ ଘରକୁ ସଜେଇବା ପାଇଁ ବା ଗୋଟେ ନିଜର ସଉକ ପାଇଁ, କିନ୍ତୁ ତା ବିଷୟରେ ଏତେ ଜ୍ଞାନ ବି ରଖିଛନ୍ତି, ଜାଣିକି ବହୁତ ଖୁସି ଲାଗିଲା। ତାହେଲେ କୁହନ୍ତୁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ କଣ ଲାଗେ ଯେତେବେଳେ ଆପଣ ସେଇ ଗଛମାନଙ୍କ ସହିତ ସମୟ ବିତାନ୍ତି?
1: ବହୁତ ଶାନ୍ତି ଲାଗେ। ଆକ୍ଚୁଆଲି ମଣିଷ ମାନଙ୍କ ସହିତ ସମୟ ବିତେଇବାଠୁ ମୋ ମତରେ ଗଛ ମାନଙ୍କ ସାଙ୍ଗରେ ସମୟ ବିତେଇବାଟା ବୋଧେ ବହୁତ ଶାନ୍ତିଦାୟକ, ବହୁତ ଆରାମଦାୟକ। ଆପଣ ଯେମିତିକା ଛୁଆଙ୍କୁ କେୟାର କରିବେ, ପ୍ୟାମ୍ପର କରିବେ, ଛୁଆମାନେ ଇନ୍ ରିଟର୍ନ ଆପଣଙ୍କୁ ସେମିତି ରେଜଲ୍ଟ ତାଙ୍କର କାମରେ ଦେଖେଇବେ, ଏକ୍ସାକ୍ଟ ସେମିତି ଗଛ ମଧ୍ୟ ସେମିତି ଛୁଆଟିଏ, ଛୁଆ ଭଳି ଯଦି ତାକୁ ଲାଳନ ପାଳନ କରିବେ, ତାର କେୟାର ନେବେ, ତାକୁ ସଠିକ୍ ଟାଇମ୍ରେ ତାର ଖାଦ୍ୟ ଯୋଗେଇବେ, ସଠିକ୍ ଟାଇମ୍ରେ ତାର ଯେତିକି ଦରକାର ଯୋଉ ଅନୁସାରେ ତାକୁ ତାର ସାର ଦରକାର ସବୁ ଜିନିଷକୁ ଯଦି ଆପଣ ତାକୁ ଭଲସେ ପ୍ରୋଭାଇଡ କରିବେ, ତାହେଲେ ବହୁତ ସୁନ୍ଦର ଭାବରେ ସେ ମଧ୍ୟ ଆପଣଙ୍କୁ ରେଜଲ୍ଟ ଦବ, ବହୁତ ସୁନ୍ଦର ଫଳ ଦବ।
0: ଆଜ୍ଞା, ଆଉ ଆଶା କରୁଛୁ ଆପଣଙ୍କଠୁ ଶୁଣି ଆମ ଶ୍ରୋତା ମଧ୍ୟ ପ୍ରେରିତ ହେବେ, ଏତେ ପ୍ରକାରର ଗଛ ନ ଲଗେଇ ପାରିଲେ ଗୋଟିଏ ଗଛ ତ କମସେ କମ ଲଗେଇବେ।
1: ଯାହାର ସଉକ ଅଛି ସେ ବହୁତ ସାରା ଗଛ ନିହାତି ଭାବରେ ଲଗେଇ ପାରିବ। ମୁଁ ମୋ ଘରେ ନଡ଼ିଆ ଗଛ ମଧ୍ୟ ରଖିଛି, ଗୁଆ ଗଛ ରଖିଛି, ଟଗର ଗଛ, ମଲ୍ଲି ଗଛ, ଚାଉଳିଆ ଗଛ, ମନ୍ଦାର ବହୁତ ଗଛ ରଖିଛି। ଆଟଲିଷ୍ଟ ଗୋଟେ ଗଛ ଗୋଟେ ଛୁଆ, ଯେମିତି ଆଜିକାଲି ଡେଟ୍ରେ କହୁନାହାନ୍ତି ବାପା ମା ତାଙ୍କର ଗୋଟେ ଛୁଆ, ଆଟଲିଷ୍ଟ ଗୋଟେ ଗଛ ଯୋଉଟାକୁ କି ସେମାନେ ଟାଇମ୍ ବି ଦେଇପାରିବେ, ପ୍ରପର କେୟାର ବି କରିପାରିବେ, ଆଉ ସେ ବି ବଡ଼ ହେଲେ ଆପଣଙ୍କୁ ମଧ୍ୟ ସାଟିସ୍ଫାଏଡ୍ ଲାଗିବ ଯେ ହଁ ମୁଁ ଗୋଟେ କିଛି ଗୋଟେ କରିଛି, କିଛି ଗୋଟେ ଲଗେଇଛି। ସବୁ ଶ୍ରୋତା ମାନଙ୍କୁ ଯୋଉମାନେ ବି ଶୁଣୁଛନ୍ତି, ସମସ୍ତଙ୍କୁ ଗୋଟେ ରିକ୍ୱେଷ୍ଟ, ଆଟଲିଷ୍ଟ ଗୋଟେ ଗଛ ଲଗାନ୍ତୁ, ଦେଖିବେ ସେ ଗଛ ଆପଣଙ୍କୁ କେତେ ଶାନ୍ତି ଦବ। ମାନେ

0: ମେଣ୍ଟାଲି ମଧ୍ୟ ଆପଣ ଯେତେବେଳେ ମାନସିକ ଅଶାନ୍ତିରେ ଥିବେ ନା, ସେଇ ଗଛ ମାନଙ୍କ ସାଙ୍ଗରେ ଯାଇକି ଆପଣ ଆପଣଙ୍କର ଟାଇମ ସ୍ପେଣ୍ଡ କରିବେ, ଦେଖିବେ ବହୁତ ଶାନ୍ତି ଲାଗିବ, ବହୁତ ଆରାମ ଲାଗିବ।
1: ଆଜ୍ଞା, ଆମେ ବି ଆପଣଙ୍କ କଥାରୁ ଆପଣ ଯେଉଁଭଳି ଭାବରେ କହୁଛନ୍ତି ଆମେ ଜାଣିପାରୁଛୁ ଯେ ଆପଣ କେତେ ଭଲ ପାଉଛନ୍ତି ଗଛମାନଙ୍କୁ। ସତରେ ଆପଣଙ୍କ ସାଙ୍ଗେ କଥା ହେଇକି ବି ଆମକୁ ବହୁତ ଭଲ ଲାଗିଲା। ଧନ୍ୟବାଦ, ନମସ୍କାର।
0: ଥ୍ୟାଙ୍କ ୟୁ, ନମସ୍କାର।

0: କଠିନ ହେଇଥାଏ ସେଇଟା।
1: ସତରେ ମାନେ ଏମିତି ଅନୁଭୂତି, ମାନେ ଭକ୍ତର ଭାବ ଯୋଉଠି ଥିବ ସେଇଠି ବୋଧ ହୁଏ ମାନେ ଜଗନ୍ନାଥ ଦେଖା ଦେଇ ଦିଅନ୍ତି, ଏମିତି ଲାଗିଲା। ଆଉ
0: ସମସ୍ତଙ୍କ ଯୋଉଟା ଠିକ ତମ ପାଇଁ ସିଏ ସେଇଟା ହିଁ କରେ, ହୟତୋ ତାର ଲୀଳାକଳା ଆମେ ବୁଝିପାରୁନୁ ବୋଲି ଆମକୁ ଏଇଟା ଖରାପ ଲାଗେ, କିନ୍ତୁ ମାନେ ସବୁ ଯାହା ହୁଏ ସବୁ ଠିକ ହୁଏ, ଖାଲି ଆମ ହିସାବରେ ହୁଏନି ବୋଲି ସେଟା ଆମକୁ ଭୁଲ ଲାଗେ, କିନ୍ତୁ ଯୋଉଟା ହୁଏ ଠିକ ହିଁ ହୁଏ।
1: ଆପଣ ବି ଆପଣଙ୍କର ଧୈର୍ଯ୍ୟର ଫଳ ପାଇଛନ୍ତି, ପ୍ରଥମେ ତ ଶୁଭକାମନା ଯେ ଏବେ ଆପଣ ଖୁସିରେ ଅଛନ୍ତି ଆଉ ଆପଣ ଯାହା ଚାହୁଁଥିଲେ ସେଇଟା ପାଇଯାଇଛନ୍ତି। ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇ ଆଉ ଆପଣଙ୍କର ଏଇ ଅନୁଭୂତିଟି ଶୁଣି ମୋତେ ଲାଗୁଛି ଆମ ଶ୍ରୋତାଙ୍କ ମନରେ ତାଙ୍କ ପ୍ରତି ଆହୁରି ବିଶ୍ୱାସ ଆସିଯାଇଥିବ। ଆଉ ଯଦି ବି ଆମର ଶ୍ରୋତା କେହି ଏଇଭଳି ପରିସ୍ଥିତିରେ ଅଛନ୍ତି, ଅଧୈର୍ଯ୍ୟ ହେଉଛନ୍ତି, ସେମାନେ ବି ଏଇ ଅନୁଭୂତିରେ ଜାଣିପାରିବେ ଯେ ଧୈର୍ଯ୍ୟ ରଖିଲେ ହିଁ ଆମେ ସବୁ ପରିସ୍ଥିତିର ସାମ୍ନା କରିପାରିବା। ଧନ୍ୟବାଦ, ନମସ୍କାର,
0: ଧନ୍ୟବାଦ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ପୁରୀ ପରିକ୍ରମାରେ ଆସନ୍ତୁ ଶୁଣିବା କିଛି ସମ୍ବାଦ ଓ ସୂଚନା। ଶ୍ରୋତାବନ୍ଧୁ, ଗତ ବୁଧବାର ଦିନ ଶ୍ରୀଜୀଉଙ୍କ ନନ୍ଦିଘୋଷରେ ଋଷିପଟା ଲଗାଯାଇଥିଲା। ସେହିପରି ଦାରୁବ୍ରହ୍ମଙ୍କ ତିନି ରଥରେ ଅବସ୍ଥାନ କରିଥାନ୍ତି 24 ଜଣ ଋଷି। ଏହି ପରିପ୍ରେକ୍ଷୀରେ ଚିତ୍ରକର ସେବକ ଚିତ୍ତରଞ୍ଜନ ମହାପାତ୍ର କହିଥିଲେ ଏହି ଋଷିଗଣ ଠାକୁରଙ୍କର ଅତି ପ୍ରିୟ ଅଟନ୍ତି, ତେଣୁ ଏହି ଋଷିମାନଙ୍କୁ ରଥର ଉପରି ଭାଗରେ ସ୍ଥାପନ କରାଯାଇଥାଏ। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ଉପଲକ୍ଷେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଗୋଟିଏ ନିଆରା ପ୍ରୟାସ। ରଥଯାତ୍ରା 2026 ଅବସରରେ ସଂଘର୍ଷ ଓ ଉତ୍କର୍ଷର ରଥଯାତ୍ରା ଆଭିମୁଖ୍ୟ ନେଇ ଆସୋସିଏସନ୍ ଅଫ୍ ଟ୍ୱିଟର ଆକ୍ଟିଭିଷ୍ଟ ବା ଆଟା ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ରଥଖଳା ପାଖରେ ଟିମ୍ ଆଟାର ସଦସ୍ୟ ଓ ସଦସ୍ୟମାନେ ଏକତ୍ରିତ ହୋଇ ଭକ୍ତମାନଙ୍କ ମଧ୍ୟରେ ସ୍ୱଚ୍ଛତା ଓ ସେବାର ବାର୍ତ୍ତା ବାଣ୍ଟିଛନ୍ତି। ଶ୍ରୋତାବନ୍ଧୁ, ପୂର୍ବରୁ ପୁରୀ ଚାରିପାଖରେ କେତେ ଜଙ୍ଗଲ ବ୍ୟାପି ରହିଥିଲା, ହେଲେ ବାତ୍ୟା ଓ ସହରୀକରଣ ପାଇଁ ଏବେ ଗଛ ସଂଖ୍ୟା ବହୁତ ମାତ୍ରାରେ କମିଯାଇଛି। ଏହି ବନ ମହୋତ୍ସବ ସପ୍ତାହରେ ଆପଣ ନିଜ ଘର ପାଖରେ, ବାଡ଼ିରେ କିମ୍ବା ରାସ୍ତା କଡ଼ରେ ଅତି କମ୍ରେ ଗୋଟିଏ ଗଛ ଲଗାଇବାକୁ ନିଶ୍ଚୟ ଚେଷ୍ଟା କରିବେ ଆଉ ନିଜ ଛୁଆ ଭଳି ତାର ଯତ୍ନ ନେବେ। ଦେଖିବେ କାଳିଆ ସାଆନ୍ତ ମଧ୍ୟ ଆପଣଙ୍କ ଉପରେ ବହୁତ ଖୁସି ହେବେ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି 103.4 FM ମାଧ୍ୟମରେ ପୁରୀ ପରିକ୍ରମା କାର୍ଯ୍ୟକ୍ରମ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମର ଫୋନ୍ ନମ୍ବରଟି ହେଉଛି 9437037892 9437037892। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ।
2: ପ୍ରଚାର କଲୁ ପୁରୀ ପରିକ୍ରମା, ଉପସ୍ଥାପନରେ ଥିଲେ ରୋଜିତା ଦାସ, ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି।

ଶୈଳୀରେ ପ୍ରଚାର କରୁଛୁ। ଶିଳ୍ପୀ ପ୍ରତିଭା ପ୍ରଧାନଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ, ସଙ୍ଗୀତ ପ୍ରସନ୍ନଜିତ ସିଂ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସଦସ୍ମିତା ବେହେରା। ଶିଳ୍ପୀ ପ୍ରତିଭା ପ୍ରଧାନ ଗାଇଛନ୍ତି ଅଭୟ ସୂତାରଙ୍କ ରଚନାରୁ।

ଭକ୍ତିଗୀତ କାର୍ଯ୍ୟକ୍ରମ ଅଞ୍ଜଳିରେ ଆପଣମାନେ ଶୁଣୁଥିଲେ ଶିଳ୍ପୀ ପ୍ରତିଭା ପ୍ରଧାନଙ୍କ କଣ୍ଠରେ କେତୋଟି ଗୀତ। ଗୀତ ରଚନା କରିଥିଲେ ଅଭୟ ସୁତାର, ସଙ୍ଗୀତ ପ୍ରସନ୍ନଜିତ ସିଂ,

ଜୟ ଜଗନ୍ନାଥ। ସୁପ୍ରଭାତ ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆରମ୍ଭ କରୁଛୁ ସୁପ୍ରଭାତ ପୁରୀ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରୁ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଜିକା ବିଷୟରେ। ଆଜି ହେଉଛି ଶୁକ୍ରବାର, ମିଥୁନ 19 ଦିନ, ରାଷ୍ଟ୍ରୀୟ ଆଷାଢ଼ 12 ଦିନ, ଆଷାଢ଼ ମାସ କୃଷ୍ଣପକ୍ଷ ତୃତୀୟ ତିଥି, ଦିନ 11:20 ପରେ ଚତୁର୍ଥୀ ତିଥି ଆସିବ ଏବଂ ଶ୍ରବଣ ନକ୍ଷତ୍ର ଓ ଇଂରାଜୀ 2026 ମସିହା ଜୁଲାଇ ମାସ 3 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସକାଳରେ ସୂର୍ଯ୍ୟୋଦୟ ହୋଇଥିଲା 5:15:44 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:58। ତେବେ ଶ୍ରୋତାବନ୍ଧୁ, ଏତେ ଗଲା ଆଜି ଦିନର ପଞ୍ଜିକା ଅନୁସାରେ ଦିନ, ବାର, ତିଥି, ମାସ, ବର୍ଷ, ରାଶି ନକ୍ଷତ୍ର କଥା। ଏଥର ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ନମ ନମ ପ୍ରଭୁ ପଦ୍ମପୟର ପ୍ରଭାତ ପ୍ରଣତି ଘେନ ଆମର ନିଶବ୍ଦ ଓ ନିରବତା ନୀଳାଚଳ, ନା ଘଣ୍ଟ ନା ଶୁଭ ଅଛି ବେଦମନ୍ତ୍ର ସ୍ତବ, ନା ଅଛି ହରିବୋଲ ଜୟ ଜୟକାରର ଉଚ୍ଚାରଣ। ଶୂନ୍ୟତର ଶ୍ରୀମନ୍ଦିରରେ ପରମ୍ରହ୍ମ ଭଗବାନ କରିଛନ୍ତି ବିଶ୍ରାମ, ଚାଲିଛି ବିଶ୍ୱବସୁଙ୍କ ଭାବ ଓ ଭକ୍ତିର ସେବା। ଶ୍ରୋତାବନ୍ଧୁ, ଏବେ ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଅଣସର ସମୟ ଚାଲିଛି। ଏହା ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନ ଧରି ଚାଲିବ। ଶ୍ରୀ ଅଲାରନାଥ ହେଉଛନ୍ତି ବିଷ୍ଣୁଙ୍କ ବିଗ୍ରହ। ଏହି ସମୟରେ ଶ୍ରୀଜଗନ୍ନାଥଙ୍କର ଦର୍ଶନ ନିଷେଧ ହୋଇଥିବାରୁ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏଠି କହି ରଖୁଛୁ, ଏହି ଅଣସର ସମୟରେ ମହାପ୍ରଭୁଙ୍କର ଦୈନିକ ନୀତି ଏବଂ ଭୋଗରାଗ ସମ୍ପର୍କରେ। ସାଧାରଣ ଦିନମାନଙ୍କ ପରି ଏହି ଠାକୁରମାନଙ୍କର ପ୍ରତି ଭୋଗରେ ମଇଲମ ହୁଏନି। ସକାଳେ ଥରେ ଓ ରାତ୍ରରେ ଥରେ

ମୈଲମ ହୋଇଥାଏ। ଠାକୁରମାନଙ୍କ ପାଖରେ ଦ୍ୱିପ୍ରହର ଧୂପ ସରିବା ପର୍ଯ୍ୟନ୍ତ ଭିତରର ଦକ୍ଷିଣ ଦ୍ୱାର ବନ୍ଦ ରହିଥାଏ ଓ ଦ୍ୱିପ୍ରହର ଧୂପ ସରିଲେ ଜୟବିଜ ଦ୍ୱାର ବନ୍ଦ କରାଯାଇ ଦକ୍ଷିଣ ଦ୍ୱାର ଖୋଲାଯାଏ। ଭିତରେ ସର୍ବଦା ଅନ୍ଧକାର ରହିଥିଲେ ମଧ୍ୟ ଏହି ଦ୍ୱାର ଖୋଲାଯିବା ପରେ ନିର୍ଦ୍ଦିଷ୍ଟ ସେବକମାନେ ତେଲର ବଇଠା ଜାଳି ଅଣସର ଠାକୁରମାନଙ୍କର ମୈଲମ ବଢ଼ାନ୍ତି। ଅଣସର ଗୃହ ମଧ୍ୟକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ଅନବସର ସମୟରେ ଶୁକ୍ଳ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ତିନି ଠାକୁରଙ୍କୁ ଲାଗି କରାଯାଏନି। ତିନି ଠାକୁରଙ୍କର ପଣା ଭୋଗ ସରଘରକୁ ପଣା ଭୋଗ ଡାକରାଯିବା ପରେ ତାଟିପଡ଼ାର ଚୋରାଦ୍ୱାର ନିକଟକୁ ଆସି ପତି ମହାପାତ୍ରଙ୍କ ଦ୍ୱାରା ପୂଜା ପଡ଼ିଥାଏ। ଅଣସର ଭିତରେ ହୋଇଥିବା ଭୋଗ ଓ ଲାଗି ହୋଇଥିବା ଫୁଲ ଏବଂ ଅନ୍ୟ କିଛି ତାଟି ଫିଟିବା ପର୍ଯ୍ୟନ୍ତ ବାହାରକୁ ଆସେ ନାହିଁ। ଏହି ପଣା ଭୋଗ ରାଜା ଓ ସେବକମାନଙ୍କ ମଧ୍ୟରେ ବଣ୍ଟାଯାଏ। ଦଶଭଦ୍ର ଠାକୁରମାନଙ୍କ ପାଖରେ ରାତ୍ର ବଡ଼ସିଂହାର ଭୋଗ ପରେ ପହୁଡ଼ ପୂର୍ବରୁ ଅଣସର ଠାକୁରମାନଙ୍କର ଚକଟା ଭୋଗ ହୁଏ। ଏହି ଚକଟା ଭୋଗ ଆସି ମୁକ୍ତି ମଣ୍ଡପ ନିକଟରେ ଥିବା ନୃସିଂହ ମନ୍ଦିରରେ ରଖାଯାଇଥାଏ। ଏହି ଭୋଗରେ ଧୁଆମୁଗ ଓ ପଣସ ପ୍ରଭୃତି ଦିଆଯାଇଥାଏ। ଅଣସରର ପଞ୍ଚମୀ ଦିନଠାରୁ ବିଶେଷ ବିଧିଗୁଡ଼ିକ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପାଳିତ ହୁଏ। ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା କିଛି ଐତିହାସିକ ଘଟଣାବଳୀରୁ। 1908 ଜୁଲାଇ ମାସ 3 ତାରିଖରେ ମହାନ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ବ୍ରିଟିଶମାନେ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଥିଲେ। ସୁପ୍ରଭାତ ପୁରୀ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ହଁ ଶ୍ରୋତାବନ୍ଧୁ, ଆଜିର ଦିନ ଅର୍ଥାତ୍ ଜୁଲାଇ 3 ତାରିଖ 1947 ଭାରତର ଆସୁଥିବା ବିଭାଜନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ହିନ୍ଦୁ ମହାସଭା ଏକ କଳା ଦିବସ ପାଳନ କରିଥିଲା। ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ହଁ ଶ୍ରୋତାବନ୍ଧୁ, ଭାରତରେ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଏ। ବନ ମହୋତ୍ସବ ହେଉଛି ଗଛ ଲଗାଇବା ଓ ବନ ସଂରକ୍ଷଣର ମହତ୍ଵ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ତାହେଲେ ଆସନ୍ତୁ ଆମେ ସମସ୍ତେ ଅଧିକ ଗଛ ଲଗାଇ ପରିବେଶକୁ ସବୁଜ ଓ ସୁନ୍ଦର କରିବା। ବନ୍ୟ ସମ୍ପଦର ସୁରକ୍ଷା ଲାଗି ଆମେ ସମସ୍ତେ ଆଗଭର ହେବା, ଦେଶର ପ୍ରଗତିକୁ ଆଗକୁ ବଢ଼ାଇବା। ଏଥିସହିତ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦୀ ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେଇ କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ ପୃଥକ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ।

0: ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି। ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେହିମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏହିମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତୋଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବଇଠାରୁ ଓ ଡାହୁକ।

ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକର ଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି।

0: ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରି, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବ ଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟ ଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁଆଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦୀଘୋଷ। ଏହାର ଉଚ୍ଚତା 33 ହାତ 5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32 ହାତ 10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏଇ ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା ଏବଂ ଏ ଗଣମହୋତ୍ସବ ଏବେ ବି ପରିଣତ ଅଛି ଏବଂ ସମସ୍ତେ ଏହା ସହିତ କୌଣସି ଆକାରରେ ସମ୍ପୃକ୍ତ ଅଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଜାଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୋଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷି ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥିଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚାଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ ସେବା ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଇଲା, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
2: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
2: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
5: नकली ऑफर्स प्रति सावधान।
6: RBI कहे
7: सचेतन हुंतु, सतर्क रुहंतु।
8: अपन सुनु छंती 103.4 FM रे आकाशवाणी पुरी केंद्र रो हम कार्यक्रम। श्रोता बंधु सुनतु हिंदी कथा चित्र गीत, प्रथम सुनतु ଆସ୍କା କୁଣ୍ଡାରସ କଥାଚିତ୍ରର ଗୀତଟି ଯୁଗଳ କଣ୍ଠ ସଜାଇଛନ୍ତି କୁମାର ଶାନୁ ଏବଂ ଅଲଗା ୟାଗ୍ନିକ।

0: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ ପ୍ରସାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା ଏବଂ ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ସନ୍ତୋଷ। ଶ୍ରୋତା ବନ୍ଧୁ, ଆଜି ଆମେ ଆପଣମାନଙ୍କୁ ନେଇଯିବୁ ଗଞ୍ଜାମ ଜିଲ୍ଲାର ଏକ କୁନି ଗାଁ ବୋମକେଇକୁ। ସେ ଗାଁର ଏକ ଚାଳଘର ସାମ୍ନାରେ ଜଣେ 99 ବର୍ଷର ବୃଦ୍ଧ ବସିଛନ୍ତି। ଆଖିରେ ତାଙ୍କର ଅସରନ୍ତି ସ୍ୱପ୍ନ, ଆଉ ଓଠରେ ଗୁଞ୍ଜରିତ ହେଉଛି ଭଗବାନ ନୃସିଂହଙ୍କ ସ୍ତୁତି।

0: ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଚଳିତ ବର୍ଷର ପଦ୍ମଶ୍ରୀ ବିଜେତା ଶ୍ରୀ ସୀମାଞ୍ଚଳ ପାତ୍ର ମହାଶୟ।
1: ମତେ କେତେ କେତେ ଲୋକ ଉନ୍ନତ କଲେ, ଏ କି ରଜ ହଉ ପାଠ ପଢ଼ୁନି କିଛି ନାହିଁ, ସେ ତ ଯେହେତୁ କଲି ଆଜ୍ଞା, ଶିଖିବି ଶିଖିବି, ମରିବି ମରିବି, ଏମିତି ତ ଚାଲିଲି ଆଉ, ଆଉ କାହା କଥା ଶୁଣିଲି।
0: ମାତ୍ର 6 ବର୍ଷର ବୟସ, ଯେତେବେଳେ ପିଲାମାନେ ଧୂଳିଘର ଖେଳନ୍ତି ସେତେବେଳେ ସୀମାଞ୍ଚଳ ତାଙ୍କ ପିତା ଗୁରୁ ସୁର ପାତ୍ରଙ୍କ ହାତ ଧରି ପ୍ରହ୍ଲାଦ ନାଟକର ମଞ୍ଚକୁ ଓହ୍ଲାଇଛନ୍ତି। ବୟସ ବଢ଼ିଚାଲିଲା କିନ୍ତୁ କଳା ପ୍ରତି ତାଙ୍କର ନିଶା କମିଲାନି। ଆଜି ପ୍ରାୟ ଗୋଟିଏ ଶତାବ୍ଦୀ ଧରି ବିନା କୌଣସି ସ୍ୱାର୍ଥରେ ସେ ଓଡ଼ିଶାର ଏହି ପ୍ରାଚୀନ ଲୋକକଳାକୁ ବଞ୍ଚାଇ ରଖିଛନ୍ତି। 35ରୁ ଅଧିକ ରାଗ ଓ 300ରୁ ଅଧିକ ପାରମ୍ପରିକ ଗୀତ ତାଙ୍କ ଓଠରେ ଜୀବନ୍ତ।

ଥରେ ଭାବନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ବୟସରେ ମଣିଷ ଠିକ୍ ଭାବେ ଆଉ ଚାଲିପାରେ ନା, ସେ ବୟସରେ ସେମାଞ୍ଚଳ ଆଖଡ଼ାଖରେ ପିଲାମାନଙ୍କୁ ନାଟ ଶିଖାଉଛନ୍ତି। ଅନେକ ସମୟରେ

0: ଅଭାବ ଅନାଟନ ଆସିଛି। ପେଟରୁ ଭୋକ ଆଗରେ କଳା ହାରିଯିବା ଭଳି ପରିସ୍ଥିତି ଆସିଛି, କିନ୍ତୁ ସୀମାଞ୍ଚଳ ହାର ମାନିନାହାନ୍ତି। ସେ କୁହନ୍ତି, ନାଟ ହେଉଛି ମୋର ପ୍ରାଣ, ଆଉ ନୃସିଂହ ଭଗବାନ ମୋର ସାହା। ତାଙ୍କ ଜୀବନରୁ ଆମେ ଶିଖିବାକୁ ପାଉ ଯେ ସାଧନା ଯଦି ସଚୋଟ ହୁଏ ତେବେ ବୟସ କେବଳ ଏକ ସଂଖ୍ୟା ମାତ୍ର ହୋଇ ରହିଯାଏ। ହଁ ଶ୍ରୋତା ବନ୍ଧୁ, 99 ବର୍ଷ ବୟସରେ ଯେତେବେଳେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ତାଙ୍କ ନାମରେ ଘୋଷଣା ହେଲା, ସେତେବେଳେ ଗାଁ ଲୋକଙ୍କ ଆଖିରେ ଲୁହ ଚାଲି ଆସିଥିଲା। ଏହା କେବଳ ସୀମାଞ୍ଚଳ ପାତ୍ରଙ୍କ ସମ୍ମାନ ନୁହେଁ, ଆମ ଓଡ଼ିଆ ମାଟିର, ଆମ ଲୋକକଳାର ସମ୍ମାନ।
1: କଳା କେବେ ନବୁ ଏ ଭଗବାନ, ଆମ ପିତୃପିତା କରିଥିବାରୁ ଆମେ ଆଜି ଏଥର ନାମ କରିବୁ। ଏଇଟା କେଉଁ କାଳ ଅଛି ଆଜ୍ଞା, ମୁଁ ଆଉ କିଛି ପାଇପାରୁନି, ଖାଲି ନାଁଟାକୁ ପାଇଛି। ମାତ୍ର ଭଗବାନ ମାତ୍ର ସେତେ ସେଠି ବୋଇଛନ୍ତି, ଗୋଟେ ଦୌଡ଼ ହେଇକିରି ବୋଇଛନ୍ତି ସେ ଜାଗା। ସବୁ ଦୁଃଖୀ ଏକା, ସୁଖ କିଏ ନାହିଁ, ଯେତେ ରଜା ହେଇଛନ୍ତି ସବୁ, ତାଙ୍କ କୁଟୁମ୍ବ କିଏ ଭଲ ନାହିଁ, କେତେ ସିଏ ଭଲ ନାହିଁ, କିଏ ସୁଖୀ ନାହିଁ, କି ନାଇଁରେ ଆଉ ନା କରିବା ପାଇଁ କିଏ ନାହିଁ।
0: ଆସନ୍ତୁ ଆଜି ଏହି ମହାନ ସାଧକଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ଏବଂ ନିଜ ସଂସ୍କୃତିକୁ ଭଲ ପାଇବାର ସଂକଳ୍ପ ନେବା।

ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ।

0: ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ପରିଚୟ ଦିଅନ୍ତୁ ଭାଇ।
1: ମୁଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ ଚିତ୍ରସେନ ସବର କହୁଛି। ଆଜ୍ଞା
0: ଆଜ୍ଞା, ଚିତ୍ରସେନ ଭାଇ ବହୁତ ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମକୁ। ଚିତ୍ରସେନ ଭାଇ, ଆମେ ଆମର କାର୍ଯ୍ୟକ୍ରମରେ ଶ୍ରୋତା ବନ୍ଧୁମାନଙ୍କ ସହିତ ବାର୍ତ୍ତାଳାପ କରୁ, ଖଟା ମିଠା କଥା ହଉ, ତାଙ୍କ ମନର କଥା ମଧ୍ୟ ଏଠି ପରଷି ଦଉ। ତା ସହିତ ଆମେ ମଧ୍ୟ ବିଭିନ୍ନ ରକମର ଓଡ଼ିଆ, ହିନ୍ଦୀ, ସମ୍ବଲପୁରୀ, ବିଭିନ୍ନ ଭିନ୍ନ ସଙ୍ଗୀତ ମଧ୍ୟ ପରଷି ଦଉ। ଏଇ ଭିତରେ ଏଇ ସଙ୍ଗୀତ ପରଷିବାର ଯେଉଁ ପ୍ରକ୍ରିୟା, ୟା ଭିତରେ ଆମେ ଦେଖୁଛୁ ଯେ ଓଡ଼ିଶାରୁ ଅନେକ ସଙ୍ଗୀତମୟ ପ୍ରତିଭା ଧୀରେ ଧୀରେ ଆମର ଲିଭି ଯାଉଛନ୍ତି। ଆପଣ ବେଶୀ ଭଜନ ଶୁଣିବାକୁ ପସନ୍ଦ କରନ୍ତି ନା ଆଧୁନିକ ଗୀତ ନା ସିନେମା ଗୀତ, କୋଉ ପ୍ରକାର ସଙ୍ଗୀତ ଆପଣଙ୍କୁ ଭଲ ଲାଗେ?
1: ମୋତେ ଆଜ୍ଞା ସବୁ ଗୀତ ଭଲ ଲାଗେ। ଆଜ୍ଞା ଭଜନ ବି ମୋତେ ଭଲ ଲାଗେ। ଆଜ୍ଞା ଆଲବମ୍ ଗୀତ ବି ଭଲ ଲାଗେ। ଆଜ୍ଞା ସିନେମା ଗୀତ ବି ଭଲ ଲାଗେ।
0: ଆଚ୍ଛା, ବେଳେବେଳେ କୁହାଯାଏ ଯେ ମଣିଷ ଯେତେବେଳେ ଖୁସି ହୁଏ ବା ଦୁଃଖୀ ହୁଏ ବା ବେଳେବେଳେ ତାର କାମରେ ବ୍ୟସ୍ତ ଥାଏ, ଆମେ ଦେଖୁ ନାବିକ ମଧ୍ୟ ଯେତେବେଳେ ନାଁ ଚଲାଏ ସେତେବେଳେ ଗୀତ ଗାଇ ଗାଇ ଯାଏ, ଯେତେବେଳେ ଚଷା ପୁଅ ଚାଷ କରେ ଗୀତ ଗାଇ ଗାଇ ଯାଉଥାଏ, ତ

0: ତା ସହିତ ଆମେ ମଧ୍ୟ ବିଭିନ୍ନ ରକମର ଓଡ଼ିଆ, ହିନ୍ଦୀ, ସମ୍ବଲପୁରୀ ବିଭିନ୍ନ ଭିନ୍ନ ସଙ୍ଗୀତ ମଧ୍ୟ ପରଷି ଦଉ। ଏଇ ଭିତରେ ଏଇ ସଙ୍ଗୀତ ପରଷିବାର ଯେଉଁ ପ୍ରକ୍ରିୟା, ଏହା ଭିତରେ ଆମେ ଦେଖୁଛୁ ଯେ ଓଡ଼ିଶାରୁ ଅନେକ ସଙ୍ଗୀତମୟ ପ୍ରତିଭା ଧୀରେ ଧୀରେ ଆମର ଲିଭି ଯାଉଛନ୍ତି। ଆପଣ ବେଶୀ ଭଜନ ଶୁଣିବାକୁ ପସନ୍ଦ କରନ୍ତି ନା ଆଧୁନିକ ଗୀତ ନା ସିନେମା ଗୀତ, କୋଉ ପ୍ରକାର ସଙ୍ଗୀତ ଆପଣଙ୍କୁ ଭଲ ଲାଗେ?
1: ମୋତେ ଆଜ୍ଞା ସବୁ ଗୀତ ଭଲ ଲାଗେ ଆଜ୍ଞା, ଭଜନ ବି ମୋତେ ଭଲ ଲାଗେ ଆଜ୍ଞା, ଆଲବମ୍ ଗୀତ ବି ଭଲ ଲାଗେ ଆଜ୍ଞା, ସିନେମା ଗୀତ ବି ଭଲ ଲାଗେ।
0: ଆଚ୍ଛା, ବେଳେବେଳେ କୁହାଯାଏ ଯେ ମଣିଷ ଯେତେବେଳେ ଖୁସି ହୁଏ ବା ଦୁଃଖୀ ହୁଏ ବା ବେଳେବେଳେ ତାର କାମରେ ବ୍ୟସ୍ତ ଥାଏ, ଆମେ ଦେଖୁ ନାବିକ ମଧ୍ୟ ଯେତେବେଳେ ନାଁ ଚଲାଏ ସେତେବେଳେ ଗୀତ ଗାଇ ଗାଇ ଯାଏ, ଯେତେବେଳେ ଚଷା ପୁଅ ଚାଷା ଚାଷ କରେ ଗୀତ ଗାଇ ଗାଇ ଯାଉଥାଏ, ତ ଯେତେବେଳେ ତା ମନରେ ପ୍ରେମର ପରଶ ଲାଗେ ସେତେବେଳେ ବି ଗାଉଥାଏ। ତେଣୁ ଆପଣ କେତେବେଳେ ଗାଇବାକୁ ପସନ୍ଦ କରନ୍ତି? ତେଣୁ ପ୍ରତ୍ୟେକ ନିଜ ନିଜ କାମରେ ବ୍ୟସ୍ତ ଥିଲାବେଳେ ନିଶ୍ଚିତ ଭାବରେ
1: ଆପଣଙ୍କର ପୁରୀ ଷ୍ଟେସନ ଲଗେଇ ଦେବି, ଗୀତଟା ଶୁଣିବି ଆଜ୍ଞା ଖୁସିରେ, ଆଉ ମୁଁ ଆରାମସେ ବନେଇବି ଆଜ୍ଞା।
0: ଆଚ୍ଛା, ତେଣୁ କୁହାଯାଏ ଯେ ଯେତେବେଳେ ସଙ୍ଗୀତର ମୂର୍ଚ୍ଛନା ତୋଳେ ଆକାଶବାଣୀ, ସେତେବେଳେ ଯେତେବେଳେ ଆପଣ ଯେତେବେଳେ ଆମ ସଙ୍ଗୀତ ଶୁଣନ୍ତି ବା ବିଭିନ୍ନ ଆପଣ ସଙ୍ଗୀତ ଶୁଣନ୍ତି, ଆପଣଙ୍କର ଯେଉଁ ମିଠା ଦୋକାନର ମିଠା ଗୁଡ଼ିକ ସେଗୁଡ଼ିକ ଅଧିକ ଟିକେ ଟେଷ୍ଟି ହେଇଯାଉଥିବ ନିଶ୍ଚୟ? ତେବେ ଆମକୁ ଗୋଟେ ଗୀତ ଗୁଣୁଗୁଣୁ ହେଇକିରି ଗୋଟେ ଶୁଣାନ୍ତୁ କିଛି।
1: ଫଗୁ ଫଗୁ ଏ ଆକାଶ ତଳେ ଚୁନା ଚୁନା କିଏ ଅଭିର ଢାଳେ, କେତେ ରଙ୍ଗ ସତେ ଥିଲା କୋଉଠି, ଯେବେ ପ୍ରେମ ହୁଏ ମନ ଲାଗି ଯାଏ।
0: ବହୁତ ସୁନ୍ଦର। ତେବେ ଆପଣଙ୍କର ସଙ୍ଗୀତର ଚଏସରୁ ଜଣାପଡୁଛି ଯେ ଆପଣ ଟିକେ ରଙ୍ଗୀନ ମିଜାଜର, ତେଣୁ ଚାଲନ୍ତୁ ଏ ମିଜାଜକୁ ଆଗକୁ ନେବା, ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିବା। ଓକେ, ତାହେଲେ ଶୁଣାଉଛୁ ଆପଣଙ୍କ ପସନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହୁଛୁ ଭାଇ, ନମସ୍କାର।
1: ନମସ୍କାର ସାର୍।

ହଁ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ।

ଗୁରୁଜନ ମାନଙ୍କ ପ୍ରତି ଆମର ଆନ୍ତରିକ ଭକ୍ତି ରହିବା ଉଚିତ, କାରଣ ଗୁରୁଜନ ମାନଙ୍କ ଆଶୀର୍ବାଦ ହିଁ ଆମ ଭବିଷ୍ୟତକୁ ଉଜ୍ଜଳମୟ କରିଥାଏ। ପିତାମାତାଙ୍କ ଆଶୀର୍ବାଦ ଆମ ପାଇଁ ଅଟେ ଅମୃତ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି। ଏଥିରେ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଦେବାଶିଷଙ୍କ କଣ୍ଠରେ ଜଗାବଳିଆ କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭୀ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆମେ ଏଥିରେ ପ୍ରଥମେ ଆପଣଙ୍କୁ ଶୁଣାଉଛୁ ଓଡ଼ିଆ କଥାଚିତ୍ରର ଏହି ସୁନ୍ଦର ସୁନ୍ଦର ଗୀତ। ଶ୍ରୋତାବନ୍ଧୁ, ଆମେ ଗୀତ ଶୁଣିବା, ଆଗକୁ କଥା ମଧ୍ୟ ହେବା। ଏବେ ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଶ୍ରୋତାବନ୍ଧୁ, ଭାରତରେ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଏ। ବନ ମହୋତ୍ସବ ହେଉଛି ଗଛ ଲଗାଇବା ଏବଂ ବନ ସଂରକ୍ଷଣର ମହତ୍ୱ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ସତରେ, ଗଛ ଆମ ଜୀବନର ଅତ୍ୟନ୍ତ ମୂଲ୍ୟବାନ ସମ୍ପଦ। ଗଛ ଆମକୁ ଅମ୍ଳଜାନ, ଫଳ, ଫୁଲ, ଔଷଧ, କାଠ, ଛାଇ ଏବଂ ବିଭିନ୍ନ ପ୍ରକାର ପ୍ରାକୃତିକ ସମ୍ପଦ ଯୋଗାଇଥାଏ। ଏହା ବାୟୁକୁ ଶୁଦ୍ଧ କରେ, ପରିବେଶକୁ ସନ୍ତୁଳିତ ରଖେ, ବର୍ଷା ହେବାରେ ସାହାଯ୍ୟ ମଧ୍ୟ କରେ ଏବଂ ମାଟିକୁ କ୍ଷୟ ହେବାରୁ ରୋକିଥାଏ। ବନ ଅନେକ ପ୍ରାଣୀ ପକ୍ଷୀଙ୍କର ପ୍ରାକୃତିକ ବାସସ୍ଥାନ ଅଟେ। ଆଜିକାଲି ସଚେତନତା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପାୟନ ଯୋଗୁଁ ବହୁ ପରିମାଣରେ ଗଛ କଟାଯାଉଛି। ଏହାର ପରିଣାମରେ ବିଶ୍ୱ ଉଷ୍ମାୟନ, ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ଜଳ ସଙ୍କଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଛି। ଏହି ସମସ୍ୟାର ସମାଧାନ ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ଏବଂ ସେଗୁଡ଼ିକର ଯତ୍ନ ନେବା ଆବଶ୍ୟକ।

କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରକୃତିକୁ ସୁରକ୍ଷା କରିବାର ଏକ ସଂକଳ୍ପ। ଆସନ୍ତୁ ଆମେ ସମସ୍ତେ ଅଧିକ ଗଛ ଲଗାଇ ପରିବେଶକୁ ସବୁଜ ଓ ସୁନ୍ଦର କରିବା। ବନ୍ୟ ସମ୍ପଦର ସୁରକ୍ଷା ଲାଗି ଆମେ ସମସ୍ତେ ଆଗଭର ହେବା, ଦେଶର ପ୍ରଗତିକୁ ଆଗକୁ ବଢ଼ାଇବା।

ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ଶ୍ରୀକ୍ଷେତ୍ର ସୁରଭ୍ୟା ମିତ୍ରୀ ଆପଣଙ୍କୁ ପ୍ରଥମେ ଶୁଣାଇଲୁ ଓଡ଼ିଆ କଥାଚିତ୍ରର ଗୀତ। ଏଥର ସମୟ ହୋଇଛି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାର। ତାହେଲେ ଆସନ୍ତୁ ଶୁଣିବା ପ୍ରଥମ ଗୀତଟି ସୋନୁ ନିଗମଙ୍କ କଣ୍ଠରେ ଅର୍ଜୁ କଥାଚିତ୍ରର।

ସତରେ ମା ପରମ ଶୁଭଙ୍କରୀ ସେ ଦୁର୍ଗା ଦିନାସିନୀ ଶଙ୍କର ମୋହିନୀ ଶକ୍ତି ଭବାନୀ ମା ମହାକାଳୀ ପୁଣି ଦୁଃଖ ହାରିଣୀ ଆଉ ବିପଦ ଭଞ୍ଜନୀ ସେ ସବୁବେଳେ ତା ସନ୍ତାନକୁ ସବୁ ପରିସ୍ଥିତିରୁ ମୁକ୍ତି ଦିଏ। ଥରୁଟିଏ ବିକଳ ହୋଇ ମାଆକୁ ଡାକିଦେଲେ ଯେତେ ଦୂରେ ଥିଲେ ବି ସେ କାନଟରେ ଶୁଣିଥାଏ ଆଉ ତା ସନ୍ତାନ ପାଖରେ ଛାଇ ପଡ଼ି ରହିଥାଏ। ଶେଷରେ ମା ପାଖେ ଏତିକି ପ୍ରାର୍ଥନା କରୁଛୁ, ଯେତେ ଦୂରେ ଥିଲେ ବି ମା ତା ସନ୍ତାନକୁ ସର୍ବଦା ଘଣ୍ଟ ଘୋଡ଼େଇ ରଖିଥାଉ।

ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ସବୁବେଳେ ଅନ୍ୟମାନଙ୍କର ଦୁଃଖକୁ ବୁଝନ୍ତୁ, ଅନ୍ୟମାନଙ୍କୁ ସୁଖର ଆଶ୍ୱାସନା ଦିଅନ୍ତୁ ଏବଂ ସମାଜରେ ଭଲ ମଣିଷ ହୁଅନ୍ତୁ। ଏଥିସହିତ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି, ଅଗ୍ନିପଥ କଥାଚିତ୍ରର।

ଶୁଣୁଥିଲେ ଏଦ୍ରାଜ କଥାଚିତ୍ର ଗୀତ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ଅଲଗା ୟାଗ୍ନିକ ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି 103.4 FM ଆକାଶବାଣୀ ପୁରୀ। ହଁ ଶ୍ରୋତାବନ୍ଧୁ, କାହାକୁ ପରିବର୍ତ୍ତନ କରିବାର କ୍ଷମତା ବେଳେବେଳେ ଆମ ପାଖରେ ନଥାଏ, ସେ କ୍ଷମତା କେବଳ ସମୟ ପାଖରେ ଥାଏ। ସମୟ କଥା କହିପାରେ ନାହିଁ ସତ, କିନ୍ତୁ ବହୁତ କଥା ଆମକୁ ଶିଖାଇ ଦେଇଥାଏ। ଏଥିସହିତ ଶୁଣନ୍ତୁ ଉଦିତ ନାରାୟଣଙ୍କ ଠାରେ

ହଁ ଶ୍ରୋତା ବନ୍ଧୁ, ଜୀବନ ହେଉଛି ସୁଖ ଦୁଃଖର କେତେବେଳେ ହସ ଆଉ କେତେବେଳେ ଆଖିରୁ ବହିଯାଏ ଦୁଇଥର ଲୁହ। ଜୀବନ ଯାହା ବି ଥାଉନା କାହିଁକି ଜିଇଁବାର ତ ଅଛି, କେବଳ ଜିଇଁବାର ଅଛି ତା ନୁହେଁ, ଖୁସି ବାଣ୍ଟି ନିଜେ ମଧ୍ୟ ଖୁସିରେ ରହିବାର ଅଛି। ଏହି ଆଶା ସହିତ ଆସନ୍ତୁ ଶୁଣିବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ଶେଷ ଗୀତଟି। ଆନ୍ଦୋଳନ କଥା ଚିତ୍ରର ଯୁଗଳ କଣ୍ଠରେ ସଜାଇଛନ୍ତି କୁମାର ଶାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ। ତାହେଲେ ଶ୍ରୋତା ବନ୍ଧୁ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି।

ସତରେ ସୁଧାବନ୍ଧୁ, ସମ୍ପର୍କକୁ ମଜବୁତ କରିବା ପାଇଁ ବିଶ୍ୱାସ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି କୌଣସି ଜିନିଷ ଉପରେ ଥରେ ବିଶ୍ୱାସ ଆସିଥାଏ, ଏହା ଶେଷ ପର୍ଯ୍ୟନ୍ତ ରହିଥାଏ। ତାହେଲେ ଏହି ସୁନ୍ଦର ସମ୍ପର୍କକୁ ସବୁବେଳେ ବିଶ୍ୱାସର ସହିତ ଅତୁଟ ରଖିବାକୁ ଚେଷ୍ଟା କରନ୍ତୁ। ଏଥିସହିତ ଆପଣ ହେଲ୍ଦି ରୁହନ୍ତୁ, ସେଫ୍ ରୁହନ୍ତୁ, ଏନ୍ଜୟ କରନ୍ତୁ ପ୍ରତିଟି ମୁହୂର୍ତ୍ତକୁ। ଆଜି ପାଇଁ ଜୟଶ୍ରୀ ମୁଦ୍ରାକୁ ବିଦାୟ ଦିଅନ୍ତୁ। ନମସ୍କାର। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି 2-ଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି, ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି 2-ଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି,
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋଁ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ ଉତନା ହିଁ ଆପ ଅଚ୍ଛା ନେତୃତ୍ୱ ଦେ ପାଏଙ୍ଗେ ଔର ଯେ ବିଧାନସଭା କେ ଇସ ନେତୃତ୍ୱ ସେ ହିଁ ରାଜ୍ୟ କା ନେତୃତ୍ୱ ନିକଲତା ହେ ଦେଶ କା ନେତୃତ୍ୱ ନିକଲତା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି।

0: ଆକାଶବାଣୀରୁ ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग के लिए।
0: पाकिस्तान सेरानी झोब राजपथर एक मर्मन्तुद दुर्घटना 40 जन ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi describes Amarnath Yatra as eternal chapter in spiritual tradition and cultural unity of the country. Extends greetings to devotees. Finance Minister Nirmala Sitharaman invites French investors to partner

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟ

0: ନିୟନ୍ତ୍ରଣ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହଉ, ସୁରକ୍ଷା ଦୃଷ୍ଟିରୁ ହଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହେଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହେଇଛି।
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରି ତେଲ ଲାଗି ସହ ଓଷୁ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 trillion ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗା ଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ହିଁ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଧାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳି ଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍

ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନ ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣଙ୍କୁ ଯୁବବାଣୀର ପ୍ରତିବିମ୍ବ କାର୍ଯ୍ୟକ୍ରମକୁ।
1: କଥା ହେବା ପାଇଁ ସାଥିରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟଣ ପ୍ରଭା
0: ଆଉ ମୁଁ ଭକ୍ତି। ଆଉ କ୍ଷଣ ପ୍ରଭା, ସବୁ ଭଲ ତ?
1: ସେମିତି ଭଲ ଖରାପ ଚାଲିଛି ତ, ଆଉ କଣ କହିବି।
0: ଭଲ ତ ଭଲ ବୁଝିହେଲା, ଖରାପ କଣ ପାଇଁ?
1: କଣ ଆଉ କହିବି, ତମେ ତ ଦେଖୁଛ ପାଣିପାଗର ସ୍ଥିତିକୁ, କେତେବେଳେ ବର୍ଷା ଏକାଳେ ଗର୍ଜି ପକଉଛି ତ କେତେବେଳେ ଖରା ଏକାଳେ ଦେହ ମୁଣ୍ଡକୁ ସିଝେଇ ଦଉଛି। କଣ କରିବି ଯେ, କେମିତି ବାହାରିବି, ବାହାରିକି ଗଲା ବେଳକୁ ପହଞ୍ଚିଲା ବେଳକୁ ବର୍ଷା କାଛି ଦଉଛି, ଆଉ ଚାଲିଛି ଏମିତି ପାଗ, ଆଉ କଣ କହିବି।
0: ତମ ଅବସ୍ଥା ଏକୁଟେ ସେମିତି ନୁହେଁ, ସମସ୍ତଙ୍କର ଏଠି ଅବସ୍ଥା ସେୟା। କିନ୍ତୁ ତା ସହିତ ଗୋଟେ ଭଲ କଥା କଣ କହିଲ?
1: କଣ?
0: ଏବେ ତ ପୁରା ଫୁଲ୍ ଅନ୍ ବାହାଘର ସିଜନ୍ ଚାଲିଛି।
1: ଆଉ ଭୁଜି ଭୁଜି ଖାଇଛ ତାହେଲେ? ଆଉ
0: ହେ, ବଢିଆ କରିକି ଖାଇଛି ନା। ତମ କଥା କଣ, ତମେ ଗଲଣି କି ନା ନାଇଁ ବୁଲିବାକୁ?
1: ହଁ, ଖାଇବାକୁ ଯାଇଛି ଯେ, କିନ୍ତୁ ମୁଁ ଜାଣିପାରେନି ଯେଉଁମାନେ ବାହା ହଉଛନ୍ତି ସେମାନେ ଖୁସି ପାଇଁ ବାହା ହଉଛନ୍ତି ନା ଘରର ପରିସ୍ଥିତିକୁ ନେଇ, ବାସ୍ ଏମିତି ଟିକେ କନଫ୍ୟୁଜ୍ ରୁହେ ଆଉ।
0: ଏଇଟା ତ ସତ କଥା, ଆଜିକାଲି ଗୋଟେ କଥା ବହୁତ ଶୁଣିବାକୁ ମିଳୁଛି ବି, ବିବାହ ବିଚ୍ଛେଦର ଘଟଣା କାହିଁକି ଏତେ ବଢ଼ୁଛି।
1: ହଁ ତ, ସମାଜରେ କହିବାକୁ ଗଲେ ଏଇଟା ଗୋଟେ ଗମ୍ଭୀର ଆଲୋଚନାର ବିଷୟ, କିନ୍ତୁ ମୁଁ ଯେତିକି ଜାଣିଛି ଏହାର କାରଣ କେବଳ ଗୋଟିଏ ନୁହେଁ, ଆହୁରି ବହୁତ କିଛି ଅଛି।
0: ତମେ ତ ଶୁଣିଥିବ, ଲୋକଙ୍କ ଅନୁସାରେ ଆଜିକାଲିର ଯୁବପିଢ଼ି କ୍ଷଣିକ ଆକର୍ଷଣକୁ ପ୍ରେମ ଭାବି ଜୀବନର ଏତେ ବଡ଼ ବଡ଼ ନିଷ୍ପତ୍ତି ଯେଉଁ ନେଇଯାଉଛନ୍ତି,

0: ମଧ୍ୟ ଗୋଟେ କାରଣ।
1: ତମ କଥା ତ କିଛି ପରିମାଣରେ ସତ, କିନ୍ତୁ ତା ସହିତ କହିବାକୁ ଗଲେ ଯୋଗାଯୋଗର ଅଭାବ ରହୁଛି, ପରସ୍ପର ପ୍ରତି ସମ୍ମାନର ଅଭାବ ରହୁଛି, ଆର୍ଥିକ ଚାପ ଆଉ ପାରିବାରିକ ସମସ୍ୟା। ସବୁ ଲୋକମାନେ ରିଲ୍ସ ଆଉ ରିଅଲ ଲାଇଫକୁ କମ୍ପେୟାର କରିଦେଉଛନ୍ତି, ଯାହାଫଳରେ ବାସ୍ତବ ଜୀବନଠାରୁ ଦୂରେଇ ଯାଇ ଅବାସ୍ତବ ସ୍ୱପ୍ନରେ ହଜିଯାଉଛନ୍ତି।
2: ହଁ କ୍ଷଣପ୍ରଭା, ଯାହାକୁ ଆମେ କହୁ ଅନରିଆଲିଷ୍ଟିକ ଏକ୍ସପେକ୍ଟେସନ୍ସ। ସେଥିପାଇଁ ଗୁରୁଜନମାନେ କହନ୍ତି କି ବଡ଼ ଥିଲେ ପଚାରି, ସାନ ଥିଲେ ବିଚାରି। ହେଲେ ଆଜିକାଲିର ଯୁବପିଢ଼ି କିଛି ନ ଭାବି ନ ଚିନ୍ତି ଏମିତି ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି, ଯୋଉଥିପାଇଁ କା କି ଆଗାମୀ ସମୟରେ ଏ ବିବାହର ସମ୍ପର୍କ ବିଚ୍ଛେଦର ଘଟଣା ଭାବେ ପାଲଟୁଛି।
1: ହଁ ଭକ୍ତି, ତମ କଥା ତ ଠିକ୍। କହିବାକୁ ଗଲେ କ୍ଷଣିକ ସୁଖ ପାଇଁ ସମସ୍ତ ଆଗେଇ ଆସନ୍ତି, କିନ୍ତୁ ବାହାଘର ମାନେ ଗୋଟେ ଲଙ୍ଗ୍ ଟର୍ମ ରିଲେସନ୍ସିପ୍, ଆଉ ଏଇ ରିଲେସନ୍ସିପ୍ ପାଇଁ ଦରକାର ବିଶ୍ୱାସ, ଦାୟିତ୍ୱ, ଧୈର୍ଯ୍ୟ, ସମ୍ମାନ ଓ ପରସ୍ପରକୁ ବୁଝିବାର କ୍ଷମତା।
2: ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ କଥା ହେବା ବିବାହ ଏବଂ ବିଚ୍ଛେଦର କାରଣ କ'ଣ ରହିଛି, ଖାସ କରି ଆମ ଯୁବପିଢ଼ିଙ୍କ ମଧ୍ୟରେ। ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ଆଚ୍ଛା କ୍ଷଣପ୍ରଭା, ଯେପରିକି ଆମେ ଆରମ୍ଭରେ କଥା ହେଲେ କି ଏହି କ୍ଷଣିକ ମୁହୂର୍ତ୍ତର ଖୁସିକୁ ଲୋକ ପ୍ରେମ ଭାବି ବିବାହ ପରି ବଡ଼ ବଡ଼ ନିଷ୍ପତ୍ତି ନେଇଯାଆନ୍ତି, କିନ୍ତୁ ପରେ ସେ ଏଥିପାଇଁ ଅନୁତାପ ମଧ୍ୟ କରନ୍ତି। ତେବେ ତମେ କହିପାରିବ ଏ ଆଟ୍ରାକ୍ସନ୍ କ'ଣ ଆଉ କେମିତି ଜାଣିବା କି ଗୋଟେ ସମ୍ପର୍କ ପ୍ରେମ ଉପରେ ନୁହେଁ ବରଂ ଆଟ୍ରାକ୍ସନ୍ ଉପରେ ତିଆରି ହେଇଛି ବୋଲି?
1: ଭକ୍ତି, ଏ ବିଷୟରେ ତ ମୁଁ ଏତେ କିଛି ଜାଣିନି, କିନ୍ତୁ ଯେତିକି ବୁଝିଛି ମୁଁ ତମକୁ ସେତିକି କହିପାରିବି। ପ୍ରେମ ମାନେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଏକ ଅନ୍ତରଙ୍ଗ ସମ୍ପର୍କ। କିନ୍ତୁ ଆଟ୍ରାକ୍ସନ୍ କହିବାକୁ ଗଲେ ଯେମିତିକି ଜଣଙ୍କର ରୂପ ଦେଖି, ଜଣଙ୍କ ବ୍ୟବହାର ଦେଖି, ଜଣଙ୍କ ପାଠପଢ଼ା, ଜଣ ଚାକିରି, ଏଇସବୁ ଦେଖି ତା ପ୍ରତି ସାଙ୍ଗେ ସାଙ୍ଗେ ଲୋଭାଶକ୍ତ ହେଇଯିବା, ବୋଧେ ତାହାକୁ ଆକର୍ଷଣ କୁହନ୍ତି। ମୁଁ ତ ଏହା ଭାବୁଛି, ହେଲେ ତମେ କ'ଣ ଭାବୁଛ?
0: ଏ କଥା ତ ପୁରାପୁରି ଠିକ, ହେଲେ ଯଦି ଏହାକୁ ବିସ୍ତାର ଭାବେ କୁହାଯାଏ ତେବେ ଆକର୍ଷଣ ବା ଇନଫାଟୁଏସନ୍ ହେଉଛି ଜଣେ ବ୍ୟକ୍ତିଙ୍କ ପ୍ରତି ହଠାତ୍ ସୃଷ୍ଟି ହେଉଥିବା ଭାବନାତ୍ମକ ଆକର୍ଷଣ। ଯେମିତିକି ତମେ କହିଲ, କାହାର ଗୋଟେ ରୂପ ଦେଖି, କାହାର ବ୍ୟକ୍ତିତ୍ୱକୁ ଦେଖି କି କଥାବାର୍ତ୍ତା କିମ୍ବା ଚାଲିଚଳନକୁ ଦେଖି କାହାକୁ ଭଲ ବି ଲାଗିପାରେ, ଆଉ ଏହି ସବୁ ଜିନିଷ ଗୋଟେ ଲୋକକୁ ମୁହୂର୍ତ୍ତକ ପାଇଁ ଖୁସି ଦେଇଦିଏ। କିନ୍ତୁ ଏହି ଆଟ୍ରାକ୍ସନ୍ କେବେ ହେଲେ ବି ଗୋଟେ ଗଭୀର ବୁଝାମଣା ଉପରେ ଆଧାରିତ ନଥାଏ, ଆଉ ଏହିଭଳି କ୍ଷେତ୍ରରେ ସବୁବେଳେ ମଣିଷର ମନ କିଛି ନୂଆ ଖୋଜିବା ପାଇଁ ଚେଷ୍ଟା କରେ।
1: କିନ୍ତୁ ଭକ୍ତି, ଏହାର ପୁରାପୁରି ବିପରୀତ ଦିଗ ହେଉଛି ପ୍ରକୃତ ପ୍ରେମ। ଆମେ ବହୁତ ବହିରେ ପଢ଼ିଛେ, ଆମ ସାହିତ୍ୟରେ ଅଛି,

0: ଇଂଲିଶର ନୋବେଲ ବି ଲେଖାହେଇଛି ପ୍ରକୃତ ପ୍ରେମ କ'ଣ, ଏହା ମଣିଷକୁ କେମିତି ଅନୁଭବ ହୁଏ। ଜାଣିଛ, ମୁଁ ଗୋଟେ ବହିରେ ପଢ଼ିଥିଲି, ପ୍ରକୃତ ପ୍ରେମ କୁଆଡ଼େ ଧୀରେ ଧୀରେ ହେଇଥାଏ, ଏହାର ମୂଳରେ ରହେ ପରସ୍ପର ପ୍ରତି ବିଶ୍ୱାସ, ସମ୍ମାନ, ସହଯୋଗ ଓ ଦାୟିତ୍ୱବୋଧ। କିନ୍ତୁ ଆକର୍ଷଣଟା ନା, ତମେ ଯେମିତି କହିଲ, ସମ୍ପର୍କର ଆରମ୍ଭରେ ହୋଇଯାଏ। କିନ୍ତୁ କହିବାକୁ ଗଲେ ଗୋଟେ ସୁସ୍ଥ ବୈବାହିକ ଜୀବନ ପାଇଁ କେବଳ ଆକର୍ଷଣ ଯଥେଷ୍ଟ ନୁହେଁ, ଆକର୍ଷଣ ସହିତ ପ୍ରେମ ରହିବା ନିହାତି ରୂପେ ଦରକାର।
1: ଯାହା କହିଲ କ୍ଷଣ ପ୍ରଭା, ଅନେକ ସମୟରେ ଲୋକମାନେ ଆକର୍ଷଣକୁ ପ୍ରେମ ବୋଲି ଭୁଲ ବୁଝନ୍ତି। ଯଦିଓ ଏହି ଦୁଇଟି ଭାବନା ପରସ୍ପର ସହ ଜଡ଼ିତ, ହେଲେ କେଉଁଠି ନା କେଉଁଠି ଏମାନେ ପରସ୍ପରଠୁ ଅଲଗା ମଧ୍ୟ। ସାଧାରଣତଃ ଏହି ଆଟ୍ରାକ୍ସନ୍ ହଠାତ୍ ହିଁ ସୃଷ୍ଟି ହୁଏ। ଏହି ଆଟ୍ରାକ୍ସନ୍ କିଛି ସମୟ ପର୍ଯ୍ୟନ୍ତ ହିଁ ସୀମିତ, ମାନେ କହିବାକୁ ଗଲେ ଗୋଟେ ସମ୍ପର୍କର ଆରମ୍ଭରେ ଏହି ଆଟ୍ରାକ୍ସନ୍ ଏତେ ବଢ଼ିଯାଏ, ଲାଗେ ଯେମିତି ସେ ଲୋକ ବିନା ବଞ୍ଚି ହେବନି। କିନ୍ତୁ ଯେତେବେଳେ ଗୋଟେ ଲୋକର ବାସ୍ତବ ଜୀବନ ସହିତ ଆଉ ଜଣେ ଲୋକ ପରିଚିତ ହୁଏ, ସେତେବେଳେ ତାକୁ ମିଳେ ରିଆଲିଟି ଚେକ୍, ଯେଉଁଠି ସେ ନିଜକୁ ଏ ପ୍ରଶ୍ନ ପଚାରେ, କ'ଣ ମୁଁ ଏ ବ୍ୟକ୍ତି ସହିତ ନିଜ ଜୀବନ ବିତେଇ ପାରିବି, କ'ଣ ତାର ମୋର ସମ୍ପର୍କ ସଦାସର୍ବଦା ପର୍ଯ୍ୟନ୍ତ ରହିପାରିବ, କ'ଣ ସିଏ ମୋର ଦାୟିତ୍ୱ ଆଉ ମୁଁ ତାର ଭାବନାକୁ ବୁଝିପାରିବି। ଆଉ ଏ ସବୁ କଥାରୁ ସବୁଠୁ ବଡ଼ ପ୍ରଶ୍ନ ଉଠେ, କ'ଣ ଏ ଭଲ ପାଇବା ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବ।
0: ତମେ ଏକଦମ ସଠିକ୍ ପ୍ରଶ୍ନ କରିଛ। କହିବାକୁ ଗଲେ ଆଜିର ବୈବାହିକ ଗୋଟେ ଚୁକ୍ତିପତ୍ର ସହିତ ସମାନ, କିନ୍ତୁ ଆମ ଭାରତର ବିବାହ କେବଳ ସାମାଜିକ ଚୁକ୍ତି ନୁହେଁ। କହିବାକୁ ଗଲେ ଆମ ଭାରତରେ ଏହି ବୈବାହିକ ବନ୍ଧନ ହେଉଛି ଗୋଟେ ପବିତ୍ର ବନ୍ଧନ, ଗୋଟେ ପବିତ୍ର ସଂସ୍କାର। ଏହା ମାଧ୍ୟମରେ ଦୁଇ ଜଣ ପୁରା ଭିନ୍ନ ବ୍ୟକ୍ତି ପରସ୍ପରର ସୁଖ ଦୁଃଖ ବାଣ୍ଟିବା, ପରିବାର ଗଠନ କରିବା, ସମାଜର ଉନ୍ନତିରେ ଅବଦାନ ଦେବା, ଏମିତି ବହୁତ କିଛିର ସଂକଳ୍ପ ନେଇଥାନ୍ତି। ଗୋଟିଏ ସୁସ୍ଥ ବିବାହିତ ଜୀବନ ବ୍ୟକ୍ତିକୁ ଭାବନାତ୍ମକ ସୁରକ୍ଷା ସହିତ ସାମାଜିକ ସ୍ୱୀକୃତି ଆଉ ପାରିବାରିକ ସମର୍ଥନ ମଧ୍ୟ ପ୍ରଦାନ କରେ।
2: ଭକ୍ତି, ପୁରାପୁରି କହିବାକୁ ଗଲେ ଏଇ ବିବାହର ସଫଳତା କେବଳ ପ୍ରେମ ଉପରେ ନୁହେଁ, ତମେ ଯେମିତି କହିଲ ଆମ ଡେଲି ଲାଇଫ୍, ଡେଲି ଲାଇଫ୍ ଉପରେ ଡିପେଣ୍ଡ କରେ। ପରସ୍ପର ସହିତ ସମ୍ମାନ, ଧୈର୍ଯ୍ୟ, ସହଯୋଗ, ଦାୟିତ୍ୱ, ଏ ସବୁକିଛି ପାଳନ ଉପରେ ନିର୍ଭର କରେ ବିବାହର ସଫଳତା।
1: ହଁ କ୍ଷଣ ପ୍ରଭା, ଆମେ ଭାବିଥାଉ କି ଆମେ ଯାହା ସହିତ ସମ୍ପର୍କରେ ଆସିବୁ ସିଏ ଭଲ ହେଇଥିବା ଦରକାର, ତା ଭିତରେ କୌଣସି ପ୍ରକାର ଖରାପ ଗୁଣ ନଥିବା ଦରକାର, ସବୁ କଥାରେ ସିଏ ଆମର ହଁରେ ହଁ ମିଶାଉଥିବ, ଆଉ ତା ସହିତ ଯେମିତି ଆମେ ଆମର ସବୁ କଥା ବାଣ୍ଟି ପାରୁଥିବୁ। କିନ୍ତୁ ସତ କହିବାକୁ ଗଲେ ବାସ୍ତବ ଜୀବନରେ ସେମିତି ହୁଏ ନାହିଁ। କହନ୍ତି ନା, ମଣିଷ ପ୍ରକୃତି ମଲେ ତୁଟେ, ସେହିପରି କହିବାକୁ ଗଲେ ଦୁଇ ଜଣ ବ୍ୟକ୍ତି କେବେ ହେଲେ ବି ନିଜ ପ୍ରକୃତି ଆଉ ନିଜ ପ୍ରକୃତ ବ୍ୟକ୍ତିତ୍ୱ ବଦଳେଇ ପାରିବେ ନାହିଁ। ସେଥିପାଇଁ ପରସ୍ପରକୁ ବୁଝିବାର ଶକ୍ତି ନିହାତି ରହିବା ଦରକାର, ତାହେଲେ ହିଁ ଗୋଟେ ସମ୍ପର୍କ ସଦାସର୍ବଦା ପାଇଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚାଲିପାରିବ।

0: କ୍ଷଣପ୍ରଭା, ତମେ ଗୋଟେ କଥା ଲକ୍ଷ୍ୟ କରିଥିବ କି ଆମ ପୂର୍ବ ଜେନେରେସନ ଯେତେ ସବୁ ରହିଛନ୍ତି ତାଙ୍କ ଭିତରେ ଏତେ ଡାଇଭର୍ସର କେସ୍ କେବେ ଆସିନି। ହେଲେ ବର୍ତ୍ତମାନ ସମୟରେ ତମେ ଦେଖିଥିବ ଦ୍ରୁତ ଗତିରେ ଏହି ଡାଇଭର୍ସର କେସ୍ ବଢ଼ିବାରେ ଲାଗିଛି।
1: ହଁ ଭକ୍ତି, କାରଣ ଆଗରୁ ଅଧିକାଂଶ ମହିଳାମାନେ ଆର୍ଥିକ ରୂପେ ନିଜ ସ୍ୱାମୀ ନହେଲେ ନିଜ ଶାଶୁଘର ଉପରେ ନିର୍ଭର କରୁଥିଲେ। ସେଥିପାଇଁ ସେମାନେ ଅନେକ କଷ୍ଟ ସହି ମଧ୍ୟ ସେମାନଙ୍କ ସଂସାରକୁ ଟାଣି ନେଉଥିଲେ। ସେଥିପାଇଁ ତ ଆମ ମାଆମାନେ ଆମକୁ ଶିଖେଇଛନ୍ତି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। କିନ୍ତୁ ଆଜିକା ସମୟରେ ଉଭୟ ପୁରୁଷ ଆଉ ମହିଳା ଦୁହିଁ ଶିକ୍ଷିତ ଓ ଆତ୍ମନିର୍ଭରଶୀଳ ମଧ୍ୟ। ମହିଳାମାନେ ଆଉ ନିଜ ଆତ୍ମସମ୍ମାନ ସହ ବୁଝାମଣା କରିବାକୁ ପ୍ରସ୍ତୁତ ନୁହନ୍ତି କି ପ୍ରସ୍ତୁତ କରିବା ମଧ୍ୟ ଦରକାର ନାହିଁ। ଯଦି ସମ୍ପର୍କରେ ସମସ୍ୟା ଆସୁଛି ତାହେଲେ ଦୁଇ ଜଣ ତାକୁ ସଜାଡ଼ିବା ନିହାତି ରୂପେ ଦରକାର।
0: ତା ସହିତ ଧୈର୍ଯ୍ୟ ଏବଂ ବୁଝାମଣାର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ସମ୍ପର୍କକୁ ବାନ୍ଧି ରଖିବାରେ। ଆମ ମା ବାପା କିମ୍ବା ଜେଜେବାପା ଜେଜେମାଙ୍କ ସମୟରେ ଲୋକମାନେ କମ୍ପ୍ରମାଇଜ୍ କରିବାକୁ ସବୁଠାରୁ ବଡ଼ ଗୁଣ ବୋଲି ଭାବୁଥିଲେ, କିନ୍ତୁ ଆଜିର ପିଢ଼ି ଖୁବ୍ ଶୀଘ୍ର ରାଗି ଯାଉଛନ୍ତି ଏବଂ ସେମାନଙ୍କ ପାଖରେ ଧୈର୍ଯ୍ୟର ଅଭାବ ଦେଖାଯାଉଛି। ଛୋଟ ଛୋଟ କଥାରେ ପାଟିତୁଣ୍ଡ ଝଗଡ଼ା କରି ନିଜ ସମ୍ପର୍କକୁ ଭାଙ୍ଗିବା ପର୍ଯ୍ୟନ୍ତ ମଧ୍ୟ ସେମାନେ କଥା ନେଇଯାଉଛନ୍ତି। କହିବାକୁ ଗଲେ କୋଉଠି ନା କୋଉଠି ଏଇଟା ଠିକ୍ କଥା ନୁହେଁ। ସମ୍ପର୍କ ଗଢ଼ିଛ ମାନେ ତାକୁ ସୁରକ୍ଷିତ ରଖିବା ମଧ୍ୟ ଦୁଇ ଜଣଙ୍କର ଦାୟିତ୍ୱ।

0: ଛୋଟମୋଟ କଳି ଝଗଡ଼ା ତ ସମସ୍ତଙ୍କ ସହିତ ହବ ଆଉ ମନ ମତାନ୍ତର ମଧ୍ୟ ଘଟିବ, କିନ୍ତୁ ଏହି ସବୁ ସତ୍ତ୍ୱେ ଯଦି ଆମେ ଆମ ସମ୍ପର୍କକୁ ଆଗକୁ ରଖିବା, ମୂଳଦୁଆ କେମିତି ସଜାଡ଼ି ହବ, କେମିତି ଷ୍ଟ୍ରଙ୍ଗ ରହିବ ସେଇସବୁ କଥା ଭାବିବା, ତାହେଲେ ଏହି ମନ ମତାନ୍ତର ଆମ ପାଇଁ କିଛି ବି ନୁହଁ। ପୂର୍ବରୁ ତ ଆମ ସମସ୍ତଙ୍କର ଜଏଣ୍ଟ ଫ୍ୟାମିଲି ଥିଲା। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଲେ ଘରର ବଡ଼ ଲୋକମାନେ ବୁଝାଇ ସେ ସମ୍ପର୍କକୁ ସଜାଡ଼ି ଦେଉଥିଲେ, କିନ୍ତୁ ଆଜିକାଲି ତ ତମେ ଦେଖୁଛ ସମସ୍ତେ ରହୁଛନ୍ତି ନ୍ୟୁକ୍ଲିୟର ଫ୍ୟାମିଲିରେ। ସେମାନଙ୍କୁ ସଠିକ୍ ପରାମର୍ଶ ଦେବାକୁ, ସେମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ତାଙ୍କ ପାଖରେ ଏବେ ଆଉ କେହି ନାହାନ୍ତି, ଯାହାଦ୍ୱାରା କହିବାକୁ ଗଲେ ଇଗୋ ମାନେ ଅହଂକାର ସେମାନଙ୍କ ଭିତରେ ବଢ଼ିଯାଉଛି ଆଉ ମାମଲା ଶେଷରେ କୋର୍ଟରେ ଯାଇକି ପହଞ୍ଚୁଛି।
1: ହଁ କ୍ଷଣପ୍ରଭା, ତା ସହିତ ଆଉ ଗୋଟେ କଥା ମଧ୍ୟ ତମେ ଦେଖିଥିବ, ଯେଉଁମାନେ ଜଏଣ୍ଟ ଫ୍ୟାମିଲିରେ ରହୁଛନ୍ତି ସେମାନଙ୍କର ଦାୟିତ୍ୱ ମଧ୍ୟ ବାଣ୍ଟି ହେଇଯାଉଛି, କିନ୍ତୁ ନ୍ୟୁକ୍ଲିୟର ଫ୍ୟାମିଲିରେ ରହିବା ଦ୍ୱାରା ଦୁଇ ଜଣଙ୍କ ଉପରେ ଘରର ସବୁ ଦାୟିତ୍ୱ ରହୁଛି, ଯେଉଁଥିପାଇଁ କାକି ତାଙ୍କ ଭିତରେ ବଢ଼ୁଥିବା ଝଗଡ଼ା ଶେଷରେ ଦାୟିତ୍ୱ ଉପରେ ସରୁଛି। ଆଉ ସେଇଠି କଥା ଉଠୁଛି, ମୁଁ ଏତେ କାମ କଲି ତୁ ଏତିକି କାମ କଲୁ, ତୁ ସେ କାମ କରିଲେ ମୁଁ ଏ କାମ କରିଲି, ଆଉ ଏଇଠି ସମ୍ପର୍କ ପଛକୁ ପଡ଼ିଯାଉଛି ଆଉ ମୁଁ ସବୁବେଳେ ଜିତି ଯାଉଛି।
0: ଏକଦମ ଠିକ କଥା ଭକ୍ତି, କହିବାକୁ ଗଲେ ସମ୍ପର୍କ ମୁଁକୁ ନୁହେଁ, ସମ୍ପର୍କ ଆମେକୁ ନେଇ ତିଆରି। ସେଥିରେ କିଛି ତମର ବୋଲି ଶବ୍ଦ ରହିବା କଥା ନୁହେଁ। ସବୁ କାମକୁ ନିଜ କାମ, ସବୁ ସମ୍ପର୍କକୁ ନିଜ ସମ୍ପର୍କ, ସବୁ କଥାକୁ ନିଜ କଥା ଭାବି ଚଳେଇ ଦେଲେ ନା ସମ୍ପର୍କର ଏଇ ଶଗଡ଼ ଗାଡ଼ିଟି ସୁରୁଖୁରୁରେ ଚଳିବ।
1: ଏତେ ସବୁ କଥା ଭିତରେ କ୍ଷଣପ୍ରଭା, ଯାହା ହେଲେ ବି କୋଉଠି ନା କୋଉଠି ମୋବାଇଲ ଆଉ ସୋସିଆଲ ମିଡିଆର ମଧ୍ୟ ପ୍ରଭାବ ରହୁଛି ଏହି ସମ୍ପର୍କ ଉପରେ। ଆଧୁନିକ ଜୀବନଶୈଳୀରେ ମୋବାଇଲ ଏବଂ ସୋସିଆଲ ମିଡିଆ ଯୋଗୁଁ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସମୟ ମଧ୍ୟ ଦେଇପାରୁନାହାନ୍ତି, ଏହା ସହ ସେମାନେ ଅନ୍ୟମାନଙ୍କ ଚକମକ ଜୀବନକୁ ଦେଖି ନିଜ ସାଥୀଙ୍କ ସହ ତୁଳନା କରିବାକୁ ମଧ୍ୟ ପଛଉନାହାନ୍ତି, ଯେଉଁଥିପାଇଁ କାକି ସମ୍ପର୍କରେ ସନ୍ଦେହ ସୃଷ୍ଟି ହେଉଛି ଏବଂ ତାଙ୍କ ଭିତରେ ପରସ୍ପର ପ୍ରତି ଭଲ ପାଇବା କମିବାରେ ଲାଗୁଛି।
0: କାରଣ ଯୁବବନ୍ଧୁ ଆପଣ ତ ଜାଣନ୍ତି, ଆଗକାଳରେ ଫୋନ୍, ସୋସିଆଲ ମିଡ଼ିଆ, ଇଣ୍ଟରନେଟ୍ର ଜମାନା ନଥିଲା। ଲୋକମାନେ ଦୂରରେ ଥିଲେ ଅନ୍ତରଙ୍ଗ ସାଥୀକୁ ନିଜ ଭାବନା ପରିପ୍ରକାଶ କରିବା ପାଇଁ ସେ ଚିଠି ଲେଖୁଥିଲେ। ସେ ଚିଠିକୁ ମଧ୍ୟ ତାଙ୍କର ସେ ଅନ୍ତରଙ୍ଗ ସାଥୀ ଧୈର୍ଯ୍ୟର ସହିତ ଅପେକ୍ଷା କରି ରହୁଥିଲା, ଆଉ ସେ ଡିଷ୍ଟାନ୍ସ ବା ଦୂରତାରେ ତାଙ୍କ ପ୍ରେମ ସମ୍ପର୍କ ରଜୁ ଭଳି ଟାଣ ହୋଇଯାଉଥିଲା। କିନ୍ତୁ ଆଜିକା ଯୁଗରେ ଡିଷ୍ଟାନ୍ସ ମାନେ ତ କହିବାକୁ ଗଲେ ବିଚ୍ଛେଦର ଗୋଟେ ବହୁତ ବଡ଼ ଅଂଶ, ଆଉ ଆଜିର ଆଧୁନିକ ସମ୍ପର୍କରେ କହିବାକୁ ଗଲେ ଧୈର୍ଯ୍ୟ ଶକ୍ତିର ପୁରାପୁରି ଅଭାବ ଅଛି। ସେଇ ଅଭାବରେ ଆହୁରି ଘିଅ ଢାଳୁଛି ଏଇ ସୋସିଆଲ ମିଡ଼ିଆର ଜମାନା। କହିବାକୁ ଗଲେ ଯୁବବନ୍ଧୁ, ବୈବାହିକ ସମ୍ପର୍କ ଏକ ପବିତ୍ର ସମ୍ପର୍କ, ଏହି ପବିତ୍ର ସମ୍ପର୍କକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କିଛି ନା କିଛି ସାକ୍ରିଫାଇସ୍ କରି ଚଳିବାକୁ ପଡ଼ିବ। ବେଳେବେଳେ ଆପଣ ମୁଣ୍ଡ ନୁଆଇଯିବେ, ନହେଲେ ବେଳେବେଳେ ଆପଣଙ୍କ ସାଥୀକୁ ମୁଣ୍ଡ ନୁଆଇବାକୁ ପଡ଼ିବ, ଏମିତି ହେଲେ ଯାଇ ସମ୍ପର୍କର ରଜୁଟି ଦୃଢ଼ ଭାବେ ରହେ। କହିବାକୁ ଗଲେ ଯୁବବନ୍ଧୁ, ଏହି ବିବାହ ବିଚ୍ଛେଦ କମେଇବା ପାଇଁ କେବଳ ସ୍ୱାମୀ ସ୍ତ୍ରୀ ନୁହେଁ, ପରିବାର, ସମାଜ ଓ ସରକାରଙ୍କର ସମନ୍ୱିତ ପ୍ରୟାସ ନିହାତି ରୂପେ ଆବଶ୍ୟକ ରହିଛି। ଏହି ପ୍ରେମ, ବିଶ୍ୱାସ, ସମ୍ମାନ ଓ ସମାନତା, ତା ସହିତ ଦାୟିତ୍ୱବୋଧ ଉପରେ ଆଧାରିତ ସମ୍ପର୍କ ସତରେ ଦୀର୍ଘସ୍ଥାୟୀ ହୋଇପାରିବ। ସେହି ସମୟରେ ଯେଉଁଠାରେ ହିଂସା, ନିର୍ଯାତନା କିମ୍ବା ଗୁରୁତର ଅନ୍ୟାୟ ରହିଛି, ସେଠାରେ ପୀଡ଼ିତ ବ୍ୟକ୍ତିକୁ ସୁରକ୍ଷା, ଅଧିକାର ଓ ମର୍ଯ୍ୟାଦାକୁ ସର୍ବପ୍ରଥମ ପ୍ରାଥମିକତା ଦିଆଯିବା ଉଚିତ। ଏକ ସୁସ୍ଥ ଓ ସମ୍ବେଦନଶୀଳ ସମାଜ ହିଁ ଏକ ସୁସ୍ଥ ପରିବାରର ମୂଳଦୁଆ। କହିବାକୁ ଗଲେ ଭକ୍ତି, ବିବାହ ସମ୍ପର୍କକୁ ଆମକୁ ଯଦି ଠିକ୍ ରାସ୍ତାରେ ଚଳାଇବାକୁ ଅଛି, ସାମାଜିକ ନୈତିକତା ବୋଧ ସହିତ ପରସ୍ପର ପ୍ରତି ସମ୍ମାନ ରହିବା ନିହାତି ଆବଶ୍ୟକ। ଆମେ ସମସ୍ତେ ସାମାଜିକ ପ୍ରାଣୀ, ସମାଜର ନ୍ୟାୟକୁ ନେଇ ଆମ ବୈବାହିକ ନ୍ୟାୟ ମଧ୍ୟ ଚାଲିଛି।
1: ତେବେ ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ବହୁତ ହେଲେଣି, ଏବେ ଚାଲନ୍ତୁ ଟିକେ ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଶ୍ରୋତାବନ୍ଧୁ, ଆମେ ସବୁବେଳେ କହିଆସିଛୁ କି ଆମ ଯୁବପିଢ଼ି ହେଉଛନ୍ତି ଆଗାମୀ ସମୟର ଭବିଷ୍ୟତ, ଆଉ ସେଇମାନେ ହିଁ ହେଉଛନ୍ତି ସମାଜର ନିର୍ମାତା। ସମ୍ପର୍କକୁ କେବଳ ଆକର୍ଷଣ କିମ୍ବା ବାହ୍ୟ ସଫଳତାରେ ନୁହେଁ, ବରଂ ପରସ୍ପରର ମୂଳବୋଧ, ଚରିତ୍ର, ଦାୟିତ୍ୱବୋଧ ଓ ଜୀବନର ଦୃଷ୍ଟିକୋଣକୁ ବୁଝି ଗଢ଼ିବା ନିହାତି ଦରକାର। ବିବାହ କୌଣସି ପ୍ରତିଯୋଗିତା ନୁହେଁ କି କାହା ସହ ତୁଳନା କରିବାର ବିଷୟ ମଧ୍ୟ ନୁହେଁ। ଏହା ହେଉଛି ପରସ୍ପର ପ୍ରତି ସହଯୋଗ, ସମ୍ମାନ, ଭଲପାଇବା ଏବଂ ସଦାସର୍ବଦା ଦାୟିତ୍ୱର ଏକ ଯାତ୍ରା, ଯାହାକୁ ଆମକୁ ସୁରକ୍ଷିତ ଏବଂ ସଠିକ ଭାବରେ ନେବାର ଅଛି।
1: ଯୁବବନ୍ଧୁ, ସୁନ୍ଦର ସମ୍ପର୍କ କେବଳ ଭାଗ୍ୟରେ ମିଳେ ନାହିଁ, ଏହା ପ୍ରତିଦିନ ଛୋଟ ଛୋଟ ପ୍ରୟାସ, ସହାନୁଭୂତି, ସତ୍ୟନିଷ୍ଠା ଓ ପରସ୍ପର ପ୍ରତି ଆଦରର ସହିତ ଗଢ଼ି ଉଠେ। କହିବାକୁ ଗଲେ ଆକର୍ଷଣ ତ ପ୍ରଥମେ ଆରମ୍ଭ ହୋଇଯାଏ, କିନ୍ତୁ ଜୀବନସାରାର ସାଥି ହେବା ପାଇଁ ନା ଆବଶ୍ୟକ ହେଉଛି ଏକ ପରିପକ୍ୱ ପ୍ରେମ, ବିଶ୍ୱାସ, ସଂଲାପ ଆଉ ଦାୟିତ୍ୱବୋଧ। ଆଉ ଏହି ମୂଲ୍ୟବୋଧକୁ ଯେଉଁ ପରିବାର ବୁଝିଛି, ସେହି ପରିବାର ଶକ୍ତିଶାଳୀ ଓ ସୁସ୍ଥ ଓ ସମୃଦ୍ଧ ହୋଇଛି।
0: ତେବେ ଶ୍ରୋତା ବନ୍ଧୁ, ଏହି ବାର୍ତ୍ତା ସହ ଆମର କାର୍ଯ୍ୟକ୍ରମକୁ ସାରିବାର ସମୟ ହୋଇଗଲାଣି। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି ନିଜ ମତାମତ ଦେବାକୁ ବିଲକୁଲ ବି ଭୁଲିବେ ନାହିଁ। ଆପଣ ନିଜ ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ, ଆକାଶବାଣୀ, ପୁରୀ, ପିନ୍କୋଡ଼ 752001।
1: ଯୁବବନ୍ଧୁ, ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ଼ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବସାଥୀ ମୁଖ୍ୟଣ ପ୍ରଭା,
0: ମୁଁ ଭକ୍ତି,
1: ରହୁଛୁ।
0: ନମସ୍କାର। ଜୟ ଭାରତ।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ କ୍ଷଣପ୍ରଭା ଷଡ଼ଙ୍ଗୀ ଏବଂ ଭକ୍ତିମୟୀ ସାବତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ଆଜି ସନ୍ଧ୍ୟା 6:10 ପ୍ରଚାର କରିବୁ ଶିଳ୍ପୀ ମହାପାତ୍ର ମିନତି ଭଞ୍ଜ ଗାଇଥିବା ଭକ୍ତି ଗୀତ। ସନ୍ଧ୍ୟା 6:15 ଶୁଣିପାରିବେ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରୁ ଦେଶଭକ୍ତି ଗୀତ। ଓଡ଼ିଆ ଆଧୁନିକ ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 7:00 ଓଡ଼ିଆ କଥାଚିତ୍ର ଗୀତ। ସନ୍ଧ୍ୟା 7:30 ପ୍ରଚାର କରିବ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଜୈବିକ ପଦ୍ଧତିରେ ଚାଷ।

ରାତି 8ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଶୁଣିପାରିବେ ରାତି 9:30। ରାତି 10ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ ଏବଂ ରାତି 10:30 ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ ପ୍ରଚାର କରିବୁ କେତୋଟି ଜଗନ୍ନାଥ ଭଜନ। ଏଇ ଥିଲା ଆମର ଚଳିତ ଅଧିବେଶନ ସମ୍ପର୍କରେ। ଏଥର ଶୁଣନ୍ତୁ ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ।

ଆସନ୍ତାକାଲି ସକାଳ 6:05 ପ୍ରଚାର କରିବ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସ। କାଲି ଶୁଣିବେ ଏହାର 125ତମ ଭାଗ।

ସକାଳ 7:25 କାର୍ଯ୍ୟକ୍ରମ ବାଟେଘାଟେ ସୁପ୍ରଭାତ ପରି ଶୁଣିପାରିବେ। ସକାଳ 7:55 ଦିନ 8:30 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଘୋଷଯାତ୍ରା ଉପରେ ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଶ୍ରୀକ୍ଷେତ୍ର ମାଧୁରୀ। ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ ଦିନ 8:45, ଦିନ 9:30। କାର୍ଯ୍ୟକ୍ରମ ନିରାମୟ। ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ର ଗୀତ ଏବଂ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10:00। ଏଇ ଥିଲା ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରରୁ ମିଳିଥିବା ସୂଚନାରୁ ଯାହା ଜଣାଯାଏ, ଗତ ଚବିଶ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଅଧିକାଂଶ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ନୟାଗଡ଼, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନମାନଙ୍କରେ ପ୍ରବଳ ବର୍ଷା ହୋଇଯାଇଛି। ଏହି ସମୟରେ ନୟାଗଡ଼ର ବାପୁରଠାରେ 11 ମିଲିମିଟର, ପୁରୀର ନିମାପଡ଼ାଠାରେ 9 ମିଲିମିଟର ଏବଂ ଗଞ୍ଜାମର ସୋରଡ଼ାଠାରେ 7 ମିଲିମିଟର ସର୍ବାଧିକ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବ ଅନୁମାନରୁ ଯାହା ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସଙ୍ଗେ ସଙ୍ଗେ ଗୋଟିଏ ଦୁଇଟି ସ୍ଥାନମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ସମୁଦ୍ର ଅତିମାତ୍ରାରେ ଅଶାନ୍ତ ରହୁଥିବାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଭକ୍ତିଗୀତ। ଶିଳ୍ପୀ ଅଛନ୍ତି ମହାପାତ୍ର ମିନତୀ ଭଞ୍ଜ।

ଶୁଣୁଥିଲେ ଭକ୍ତି ଗୀତ, ଶିଳ୍ପୀ ଥିଲେ ମହାପାତ୍ର ମିନତୀ ଭଞ୍ଜ, ଗୀତ ରଚନା କରିଥିଲେ ଗୌରବ ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ପ୍ରଚାର କରୁଛୁ ଶିଳ୍ପୀ ନମିତା ଅଗ୍ରୱାଲ ଗାଇଥିବା ଦେଶାତ୍ମବୋଧକ ଗୀତ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

0: ଶୁଣୁଥିଲେ ସର୍ବେ ନମିତା ଅଗ୍ରୱାଲ ଗାଇଥିବା ଦେଶାତ୍ମବୋଧକ ଗୀତ। ଗୀତ ରଚନା କରିଥିଲେ ଅଲେଖ୍ୟ ବିଶ୍ୱାଳ।
1: ଦଶ ଲକ୍ଷର ଲଟ୍ରି ମତେ ୱାଓ
2: ନକଲି ଅଫର୍ସ ପ୍ରତି ସାବଧାନ।
3: ଆର୍‌ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ଓଡ଼ିଆ ଆଧୁନିକ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ତୁହିନ ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସକାନନଙ୍କୁ।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ମହମ୍ମଦ ଅଜିଜ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ନିଜାମ, ସୁର ସଂଯୋଜନା ପ୍ରେମ ଆନନ୍ଦ।

ପ୍ରଚାର କଲୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ଓଡ଼ିଆ ଆଧୁନିକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3 ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2 କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12 ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000 ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2 ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ି ରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ

0: ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାଭନାଠାରେ ସର୍ବାଧିକ 370 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ୍ ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ

0: ବସନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ ହେଭି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ 1 ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂର ପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତି ବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍ପର ସହଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଦିନିକିଆ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନ

0: ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000ରୁ ଅଧିକ ଅଙ୍ଗନବାଡି କର୍ମୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି ଗର୍ଭବତୀ ମହିଳା ଜନ୍ମରୁ 6 ବର୍ଷ ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛନ୍ତି। ଗତ 11 ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲିଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଯୁଗଳକଣ୍ଠରେ ଶିଳ୍ପୀ ଇରା ମହାନ୍ତି ଏବଂ ଉଦିତ ନାରାୟଣ କଥାଚିତ୍ର ବାଜି

0: ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ପୁରୀ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 7:15 ହେବା ପାଇଁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।
1: ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇ ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଷୟିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। ଏହି

ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି, ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି, ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି, 18 ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ଼ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍ପରକୁ ଭେଟିବେ।

0: ଅରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷିକ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୂଲ୍ୟସନ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସୋନାଲି ପଡ଼ିହାରୀ ଏବଂ ପ୍ରକାଶ କୁମାର ରଥ।

0: ଓହୋ, ଯାହା ହଉ, ଏବେ ଟିକେ ପାଗଟା ବଦଳିଛି। ଖରା ଯୋଉଭଳି ଭାବରେ ହଉଛି, ଗୁଳୁଗୁଳି ମଧ୍ୟ ସେଇଭଳି ଭାବରେ ହଉଛି। ବର୍ଷା ଟିକେ ହେଲାରୁ ସମସ୍ତଙ୍କ ମନ ହାଲୁକା ଲାଗୁଛି, ପରିବେଶଟା ଭାରି ସ୍ୱଚ୍ଛ ଜଣାପଡ଼ୁଛି। ହେଲେ କ'ଣ କରିବା, ଇଏ ଜଗାନାଙ୍କୁ କହିଥିଲି ଆସିବା ପାଇଁ, ବୋଧେ ବିଲ କାମ ସାରିକି ଆଉଥିବେ କି କ'ଣ। ଆଉ
1: ଆସୁଥିବେ କଣ, ହେଇଟି ମା ତୋ କଥା ସରିନି, ଜଗାନା ହାଜର।
0: ଇଏ ଜଗାନା ଏଇଠି ଆଗେ ଓଳିକି ହଉଛି।
1: ହଉ ହଉ ମା, କୋଟି ପରମାୟୁ ହେଇଥାଉ। ଯେ ମା କଣ, ଦେହ ପା କେମିତି ଅଛି, ଚାଷବାସ ସବୁ ଭଲ ଚାଲିଛି ତ?
0: ଇଏ ହେଇଟି ଜଗାନା, ଦେହ ପା ମଝିରେ ମଝିରେ ଖରାପ ହେଇଯାଉଛି। ଇଏ ଯୋଉ ପାଗ ବଦଳୁଛି, କେତେବେଳେ ଅଧିକ ଥଣ୍ଡା କାଶ ଜ୍ୱର ହେଇଯାଉଛି, କେତେବେଳେ ଜଳୀୟ ଅଂଶ ଅଭାବରୁ ଦେହଟା ଟିକେ ଦୁର୍ବଳିଆ ଲାଗୁଛି। ଡାକ୍ତରଙ୍କ ପରାମର୍ଶ ନେଇକି ଔଷଧ ଖାଉଛି, ଆଉ ପାଗଟା ଯୋଉ ବଦଳିଛି ମନଟା ଭାରି ଖୁସି ଲାଗୁଛି। ବର୍ଷା ହେଇଯାଉଛି ନା, ସେଥିପାଇଁ ଭଲ ଲାଗୁଛି।
1: ସତ କଥା କହିଛୁ ମା, କିନ୍ତୁ ଡାକ୍ତରଙ୍କୁ ଦେଖେଇକି ଚିକିତ୍ସା କରେଇ ନେଇଛୁ, ଇଏ ହଉଛି ଭଲ କଥା। ପାଗ ତ ବଦଳୁଛି, ଅଧିକ ଗରମ ଯୋଉ ହଉଥିଲା ଟିକେ କମିଛି, ସେ ଗରମରୁ ନିସ୍ତାର ସମସ୍ତେ ପାଇଲେ। କିନ୍ତୁ ଆଉ ଗୋଟାଏ କଥା ସୋନାଲି ମା, ଭୁଲି ଯାଇଛୁ।
0: କଣ ବା ଜଗାନା,
1: ଏ ସପ୍ତାହ କଣ ଚାଲିଛି?
0: ଓହୋ, ବନ ମହୋତ୍ସବ ତ।
1: ତାହେଲେ ଆମ ଶ୍ରୋତା ମାନଙ୍କୁ କଣ କହିବା?
0: କଣ ଆଉ ବାର୍ତ୍ତା ଦବା ଜଗାନା, ଆମର ପ୍ରତ୍ୟେକଟି ଶ୍ରୋତା ଭାଇ ଭଉଣୀ ମାନେ ହୁଅନ୍ତୁ, କିମ୍ବା ଆମର ଚାଷୀ ଭାଇ ଭଉଣୀ ମାନେ ହୁଅନ୍ତୁ, କିମ୍ବା ଆମର ଜନସାଧାରଣ ମାନେ ହୁଅନ୍ତୁ, ସମସ୍ତେ ନିହାତି ଭାବରେ ପ୍ରତ୍ୟେକ ଦିନ ଗୋଟେ ଗୋଟେ ଚାରା ବୃକ୍ଷ ଲଗେଇବା ଦରକାର, ଆଉ ତା ସହିତ ଯେତେ ମାତ୍ରାରେ ପାରିବେ ଜଙ୍ଗଲ ସୃଷ୍ଟି କରିବା ନିହାତି ଦରକାର।
1: ନିଶ୍ଚିତ ଭାବରେ, ଯେହେତୁ ବନ ମହୋତ୍ସବ ସପ୍ତାହ ଚାଲିଛି, ଆଉ ସହରୀକରଣ ନାଁରେ ଯୋଉଭଳି ଗଛ କଟା ଚାଲିଛି ତାକୁ ବନ୍ଦ କରିବା ଦରକାର। ଅଧିକ ପରିମାଣରେ ଆମେ ଆମ ଗାଁ ମାନଙ୍କରେ, ଗାଁ ମୁଣ୍ଡରେ ଯେତେ ଜାଗା ଅଛି ଗଛ ଲଗେଇବା, ପୋଖରୀ ହୁଡ଼ାରେ ଲଗେଇବା, ବିଦ୍ୟାଳୟ ପରିସରରେ ଲଗେଇବା, ମନ୍ଦିର ପାଖରେ ଲଗେଇବା। ତେଣୁ ସବୁ ଜିମାରେ ଯଦି ଆମ ନିଜ ଗାଁକୁ ଆମେ ଭରିଦେବା, ଆମ ଦେଶ ମଧ୍ୟ ସେମିତି ଏଇଭଳି ଜଙ୍ଗଲରେ ପରିପୂର୍ଣ୍ଣ ହେଇଯିବ,
0: ଯାହାଦ୍ୱାରା କି ପ୍ରାକୃତିକ ପରିବେଶ ସୃଷ୍ଟି ହେଇପାରିବ, ଆମ ଫସଲ ସବୁ ଠିକ ରହିପାରିବ। ଏଇ କଥାରେ ନାହିଁ, ଆମ ପରିବେଶ ଆମ ହାତରେ, ଏବଂ ଆମ ଭବିଷ୍ୟତ ପିଢ଼ି ମଧ୍ୟ ଖୁସିରେ ରହିପାରିବେ। ଇଏ ହେଇଟି ଜଗାନା, ଆମେ ସଦାବେଳେ ପ୍ରତ୍ୟେକଟି ଭାଇ ଭଉଣୀ ମାନଙ୍କୁ ନେଇକି ଗୋଟେ ଗୋଟେ କାର୍ଯ୍ୟକ୍ରମ କରିଥାଏ, ଯେ ସେମାନେ ଘରେ ବସି ନ ରହିକି କିଛି ନା କିଛି ଛୋଟ ହଉ ବୃକ୍ଷଟିଏ ଲଗାନ୍ତୁ, ଆଉ ସେଇ ବୃକ୍ଷ ଭବିଷ୍ୟତରେ ଆମର ଭବିଷ୍ୟତ ପିଢ଼ିଙ୍କ ପାଇଁ କାମରେ ଆସିବ, ନୁହେଁ କି?
1: ସତ କଥା। ତେଣୁ ଆମେ ସମସ୍ତେ ଗଛ ଲଗେଇ ଚାଲିବା, ଆଉ ପ୍ରାକୃତିକ ସବୁଜିମା ଭରିଗଲେ ଆମର ଋତୁ ଚକ୍ର ଠିକ ରହିବ, ପାଣିପାଗ ଠିକ ରହିବ, ତା ଫଳରେ ଆମେ ଭଲ ଭାବରେ ଚାଷ କରିବା।

0: ପାରିବା।
1: ସତ କଥା କହିଲ ଜଗାନା। ତେବେ ଆଉ ଗୋଟିଏ କଥା କହିବାକୁ ଭୁଲି ଯାଇଛି।
2: କଣ?
1: ଆମେ ଯେତେବେଳେ ଚାଷବାସ ସବୁବେଳେ କରୁଥାଏ,
2: ହଁ,
1: ଯେମିତି ଆମର ଭାଇ ଭଉଣୀ ମାନେ ଆଗ କାଳରେ ଜାଣି ନ ପାରିକି ରାସାୟନିକ ସାର ଅଧିକ ମାତ୍ରାରେ ଦେଇ ଦଉଥିଲେ, ଯାହାଦ୍ୱାରା କି ପନିପରିବା ଫସଲ ଭଲ ହଉଥିଲା ସତ, କିନ୍ତୁ ତାକୁ ଖାଇବା ଦ୍ୱାରା ଆମ ଶରୀର ଅସୁସ୍ଥ ରହୁଥିଲା। ଆଉ ସବୁଠାରୁ ବଡ଼ ଜିନିଷ ହେଲା ଜଗାନା, ଆମ ମାଟିର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହଉଥିଲା। ସତ କଥା କି ନାହିଁ କହିବ?
0: ସତ କଥା।
1: କିନ୍ତୁ ଏବେ ଆମର ସରକାରଙ୍କ ଦ୍ୱାରା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ତାଲିମ ଦିଆଯାଉଛି, ଯେତେ ମାତ୍ରାରେ କମ୍ ରାସାୟନିକ ସାର ବ୍ୟବହାର କରିବ, ଅଧିକ ମାତ୍ରାରେ ଜୈବିକ ଖତ ସାର ବ୍ୟବହାର କରିବ, ତାହେଲେ ଆମ ଚାଷ କ୍ଷେତ ହସି ଉଠିବ, ଭଲ ଫସଲ ଅମଳ ହେବ ଏବଂ ଆମେ ସେସବୁକୁ ଖାଇକି ସୁସ୍ଥ ରହିପାରିବା, ନୁହେଁ କି?
0: ନିଶ୍ଚିତ ଭାବରେ ଜୈବିକ ପଦ୍ଧତି ହେଉଛି ସମୟର ଡାକ। ଆମର ଅନେକ ଚାଷୀ ଭାଇ ଭଉଣୀ ମାନେ ଏଇ ଜୈବିକ ପଦ୍ଧତିର ଯୋଉ ଆମେ ସୁଫଳ ପାଉଛେ ସେ ବିଷୟରେ ଜାଣିଗଲେଣି, ତେଣୁ ସମସ୍ତେ ଜୈବିକ ପଦ୍ଧତିରେ ଚାଷ କରନ୍ତୁ, ସୁନ୍ଦର ଭାବରେ ଆଗେଇ ଯାଆନ୍ତୁ।
1: ହଁ, କିନ୍ତୁ ଏସବୁ ଭିତରେ ଜଗାନା, ମତେ ଗୋଟେ କଥା ପଚାରିଲନି ତ?
0: କଣ?
1: ଇଏ ପାକଶାଳା ବଗିଚା ମୁଁ କରିକି ଇଏ ଭଲ ଆଗେଇ ଯିବା?
0: ହଁ
1: ହଁ,
0: ଇଏ ତ ଖୁସିର କଥା।
1: କାହିଁକି କହିଲ ଜଗାନା, ଚାଷବାସ ତ ମୁଁ କରୁଛି, କିନ୍ତୁ ମୋର ଯୋଉ ରୋଷେଇ ଘର ପଛପଟେ ଯୋଉ ଛୋଟ ବାରିଟିଏ ଅଛି, କାହିଁ ଖାଲିରେ ପଡିବ? ସେଥିରେ ବାଇଗଣ, ଟମାଟୋ, ଭଣ୍ଡା ଗଛଟିଏ, କଲରା, ତାପରେ କଞ୍ଚା ଲଙ୍କା, ଆଉ ଏମିତି ଛୋଟ ମୋଟ ଜିନିଷ ସବୁ ଲଗେଇକି ଯାହା ସବୁ ସେଥିରୁ ପନିପରିବା ଆସୁଛି, ମୁଁ ପୁରା ଘରେ ବସିକି ରୋଷେଇ କରୁଛି, ଆଉ ତା ପୁଣି ଜୈବିକ ଖତ ସାର ବ୍ୟବହାର କରିକି ଆଉ ଜିଆ ଖତକୁ ବ୍ୟବହାର କରିକି, ନା ମୁଁ ବଜାରକୁ ଯାଉଛି କିଣିବା ପାଇଁ, ନା ମୋର ପଇସା ଖର୍ଚ୍ଚ ହଉଛି, ନିଜ କାମ ନିଜ ଘରେ ହିଁ କରୁଛି।
0: ଭଲ କଥା, ଯେମିତି ତୁ ମା ଆଗେଇ ଯାଇଛୁ ଏଇ ପାକଶାଳା ବଗିଚା ମାଧ୍ୟମରେ, ସେମିତି ସବୁ ଭଉଣୀ ମାନେ ଯଦି ଏମିତି ଛୋଟିଆ ଜାଗା ଖଣ୍ଡି ଅଛି, ପାକଶାଳା ବଗିଚା କରି ବିଭିନ୍ନ ପ୍ରକାର ଏମିତି ସବୁ ଗଛ ଲଗାନ୍ତୁ, ତା ଦ୍ୱାରା ଉପକୃତ ହୁଅନ୍ତୁ।
1: ହଁ, ଏ ଖାଲି ଜଗାନା ଆମ ଗାଁ ମାନଙ୍କରେ ନୁହେଁ, ବର୍ତ୍ତମାନ ସମୟରେ ଆମର ପ୍ରତ୍ୟେକଟି ସହରରେ ମଧ୍ୟ ଦେଖିବ ଛାତ ଉପରେ ଏଇ ପାକଶାଳା ବଗିଚା କରିକି ଆମର ପ୍ରାୟ ଭାଇ ଭଉଣୀ ମାନେ ନିଜ ଖାଇବା ପାଇଁ ନିଜେ ମଧ୍ୟ ପନିପରିବା ଉତ୍ପାଦନ କରିପାରୁଛନ୍ତି। ଏଇଟା ବହୁତ ସୁନ୍ଦର କଥା ଟିଏ ଜଗାନା, ନୁହେଁ କି?
0: ନିଶ୍ଚିତ।
1: ହଁ, ତେବେ ଏମିତି ଗପୁଥିଲେ ଗପୁଥିବା ନା ଭଜନ ଟିଏ ଶୁଣି ନବା?
0: ଭଜନ ଟିଏ ଶୁଣିବା।
1: ହଁ, ଆମର କଣ୍ଠଶିଳ୍ପୀ ରହିଛନ୍ତି ନମିତା ଅଗ୍ରୱାଲ, ଆଉ ଗୀତିକାର ରହିଛନ୍ତି ଅଲେଖ ବିଶ୍ୱାଳ। ଆଉ ଜଗାନା, ଡେରି ନ କରିକି ଚାଲ ଧସି ଧସି ଭଜନ ଟିଏ ଶୁଣିବା, ତାପରେ ଯାଇକି ଯୋଉ କଥା।
0: ଚାଲ ଶୁଣିବା।
1: ହଉ।

0: ବୁଝିଲୁ ମା?
1: ହଁ ଜଗନ୍ନାଥ।
0: ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ମାନେ ଆଲୋଚନାର ପର୍ଯ୍ୟାୟ। ତେବେ କିଛି ସମୟ ପୂର୍ବରୁ ଜଗନ୍ନାଥ ଆମେ ଯୋଉ ଆଲୋଚନା କରୁଥିଲେ ଜୈବିକ ଚାଷ କଥା, ଜୈବିକ ପଦ୍ଧତିରେ ଯଦି ଆମର ଚାଷୀ ଭାଇ ଭଉଣୀ ମାନେ ଆଜିକାଲି ଚାଷ କରୁଛନ୍ତି, ନିଶ୍ଚିତ ଭାବରେ ଏଥିପାଇଁ ସରକାରଙ୍କର ତାଲିମ ରହୁଛି। ନିଜେ ଚାଷ କରିକି ଆଗକୁ ଯାଇପାରୁଛନ୍ତି, ଭଲ ପନିପରିବା ସବୁ ଉତ୍ପାଦନ କରିକି ଭଲରେ ନିଜେ ଖାଇବା ସହିତ ସମସ୍ତଙ୍କୁ ମଧ୍ୟ ଏଇ ଆହାର ଯୋଗେଇ ପାରୁଛନ୍ତି। ତେବେ ଆଜି ମଧ୍ୟ ସେଇ ଉପରେ ଗୋଟେ ଆଲୋଚନାଟି ରହିଛି। ଯଦି ଜୈବିକ ପଦ୍ଧତିରେ ଆମ ଚାଷୀ ଭାଇ ଭଉଣୀମାନେ ଚାଷ କରନ୍ତି, ତେବେ ନିଶ୍ଚିତ ଭାବରେ ଉପକାର ମଧ୍ୟ ପାଇପାରିବେ। ଆଜି ବିଷୟବସ୍ତୁଟି ରହିଛି ଜୈବିକ ପଦ୍ଧତିରେ ଚାଷ। ତେବେ ଏ ସମ୍ପର୍କରେ ମୁଁ ଆମର ବିଶେଷଜ୍ଞ ମହାଶୟାଙ୍କ ସହିତ ଆଲୋଚନା କରୁଛି। ତେବେ ଟିକେ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା
1: ହଉ। ଶ୍ରୋତାବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଜୈବିକ ପଦ୍ଧତିରେ ଚାଷ। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ପ୍ରାଚୀ ପଟ୍ଟନାୟକ, ସହକାରୀ ପ୍ରାଧ୍ୟାପିକା ସୋଆ ଭୁବନେଶ୍ୱର। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି।
2: ଧନ୍ୟବାଦ।
1: ତେବେ ମ୍ୟାଡମ୍, ଆଜି ଯାହା ଆମର ବିଷୟବସ୍ତୁଟି ରହିଛି ଯେ ଜୈବିକ ପଦ୍ଧତିରେ ଚାଷ, ତେବେ ଚାଷୀ ଭାଇ ଭଉଣୀମାନେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଜୈବିକ ପଦ୍ଧତିରେ ସବୁ ଚାଷ କାର୍ଯ୍ୟ ଆରମ୍ଭ କଲେଣି, ଯେମିତିକି ଆମେ ପନିପରିବା ଚାଷ କଥା କହିପାରିବା, ଧାନ ଚାଷ କହିପାରିବା ଏବଂ ଅନ୍ୟାନ୍ୟ ଚାଷ ମଧ୍ୟ ଆମେ କହିପାରିବା। ତେବେ ଜୈବିକ କୃଷି କହିଲେ ଆମେ କ'ଣ ବୁଝିବା ସେ ବିଷୟରେ କୁହନ୍ତୁ ମ୍ୟାଡମ୍।
2: ଯଦି ମୁଁ ସଂକ୍ଷେପରେ କହିବି, ତେବେ ଏକ ସୁସ୍ଥ ଜଳବାୟୁ ଓ ଉତ୍ପାଦନଶୀଳ ସ୍ଥାୟୀ ମୃତ୍ତିକା ଓ ପରିବେଶ ସଂରକ୍ଷଣର ଲକ୍ଷ୍ୟକୁ ନେଇ ରାସାୟନିକ ସାର, ରୋଗ, ପୋକ ମରା ଔଷଧ ବ୍ୟବହାର ନ କରି ପ୍ରାକୃତିକ ଉପାୟରେ ଯଦି ଆମେ ଫସଲ ଚାଷ କରୁଛେ,

0: ତାକୁ ଜୈବିକ ଚାଷ କୁହାଯାଏ।
1: ତେବେ ମ୍ୟାଡ଼ାମ ଆମକୁ ଜୈବିକ କୃଷି ପ୍ରତି କାହିଁକି ପରିବର୍ତ୍ତନ କରିବାକୁ ପଡ଼ିବ?
0: ଦେଖନ୍ତୁ, ଭାରତ ବର୍ଷରେ 60 ଦଶନ୍ଧି ଠାରୁ ସବୁଜ ବିପ୍ଳବ ବା ଗ୍ରୀନ ରେଭଲ୍ୟୁସନ୍ ମାଧ୍ୟମରେ ଉନ୍ନତ ବିହନ, ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର କରି ଅଧିକ ଖାଦ୍ୟ ଉତ୍ପାଦନ ହୋଇଆସୁଛି। ଏହାଦ୍ୱାରା ଯଦିଓ ଖାଦ୍ୟର ଉତ୍ପାଦନରେ ବୃଦ୍ଧି ଘଟିଛି, ରାସାୟନିକ ସାର ପଦାର୍ଥର ଅଧିକା ବ୍ୟବହାର ହେତୁ ଫଳରେ ଆମର ଜଳ, ବାୟୁ ଏବଂ ଖାଦ୍ୟ ପ୍ରଦୂଷଣ ହୋଇ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଏହା ଛଡ଼ା ମୃତ୍ତିକାର ଅମ୍ଳତ୍ୱ, ଲବଣତ୍ୱ, କ୍ଷାରତ୍ୱ ମଧ୍ୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବନ୍ଧା ଦୋଷ ମଧ୍ୟ ଦେଖାଯାଉଛି। ମୃତ୍ତିକା ଏବଂ ଜଳରେ ଥିବା ସାହାଯ୍ୟକାରୀ କ୍ଷୁଦ୍ର ଜୀବମାନଙ୍କର ଧୀରେ ଧୀରେ ବଂଶଲୋପ ପାଉଛି। ଏଣୁ ଏକ ସୁନ୍ଦର ପରିବେଶକୁ ଆଖି ସାମ୍ନାରେ ରଖି ଏବଂ ସ୍ଥାୟୀ ଉତ୍ପାଦନକ୍ଷମ ମୃତ୍ତିକା ଗଠନ ଉଦ୍ଦେଶ୍ୟ ନେଇ ଜୈବିକ ଚାଷ ପ୍ରଣାଳୀକୁ ଆମକୁ କରିବା ଉଚିତ।
1: ଆଜ୍ଞା, ତେବେ ମ୍ୟାଡ଼ାମ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି ଏଇ ଦୁଇଟି ମଧ୍ୟରେ ଫରକ ବା ପାର୍ଥକ୍ୟ କ'ଣ ରହିବ?
0: ପ୍ରାକୃତିକ କୃଷି କହିଲେ ହେବ କି ଏକ ରାସାୟନିକ ମୁକ୍ତ ପାରମ୍ପରିକ କୃଷି ପଦ୍ଧତି, ଯାହାକି କୃଷି ପରିବେଶ ସମ୍ବନ୍ଧୀୟ ବିବିଧିକରଣ କୃଷି ପଦ୍ଧତି ଉପରେ ଗୁରୁତ୍ୱ ଦେଇ ଫସଲ, ବୃକ୍ଷ ଏବଂ ଜୀବପାଳନ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ। ଏହି କୃଷିରେ ପାରମ୍ପରିକ ଦେଶୀ ପଦ୍ଧତିକୁ ଗୁରୁତ୍ୱ ଦିଆଯିବା ସହ ବାହାରୁ କିଣାଯାଉଥିବା ଉପାଦାନର ବ୍ୟବହାରକୁ ମଧ୍ୟ ମନା କରାଯାଏ। ନିଜ କ୍ଷେତରେ ଯାହା ବି ପ୍ରସ୍ତୁତ କରିହେବ ସେହି ପଦାର୍ଥ ବ୍ୟବହାର କରି ପ୍ରାକୃତିକ କୃଷିରେ ପ୍ରାଧାନ୍ୟ ଦିଆଯାଏ। ସେଥିପାଇଁକି ବହୁତ ସମୟରେ ଆମେ ଜୈବିକ ଚାଷ ଏବଂ ପ୍ରାକୃତିକ କୃଷିକୁ ଆମେ ସମାନ ଭାବିଥାଉ, କିନ୍ତୁ ସେଥି ମଧ୍ୟରେ ଅଳ୍ପ ପାର୍ଥକ୍ୟ ମଧ୍ୟ ଅଛି। ଜୈବିକ କୃଷିରେ ଆମ୍ଭେ ବାହାରୁ ପ୍ରସ୍ତୁତ ପଦାର୍ଥ ବ୍ୟବହାର କରିପାରିବା, ଯେପରିକି ଜିଆ ଖତ, ଖତ, ଜୀବାଣୁ ସାର ଆଦିକୁ ବ୍ୟବହାର କରାଯିବ। କିନ୍ତୁ ପ୍ରାକୃତିକ କୃଷିରେ ବାହାରେ ପ୍ରସ୍ତୁତ ହୋଇଥିବା କୌଣସି ବି ପଦାର୍ଥକୁ ବ୍ୟବହାର କରିବାକୁ କଟକଣା ହୋଇଥାଏ। ପ୍ରାକୃତିକ କୃଷିରେ ଆମେ ସାଧାରଣତଃ ଦେଶୀ ପାରମ୍ପରିକ ବିହନ କିସମ ଗୁଡ଼ିକୁ ଗୁରୁତ୍ୱ ଦେଇଥାଉ।
1: ଆଚ୍ଛା, ତେବେ ଜୈବିକ କୃଷିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ କ'ଣ ରହିଛି?
0: ପ୍ରଥମେ ତ ଆମେ ପ୍ରାକୃତିକ ପଦାର୍ଥ ବ୍ୟବହାର କରିବା ଖାଦ୍ୟ ଉତ୍ପାଦନ ପାଇଁ। ନେକ୍ସଟ ହେଲା ପୁଷ୍ଟିକର ଏବଂ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ କରାହେବ। ମାଟିରେ ଥିବା କ୍ଷୁଦ୍ର ଜୀବ ଜନ୍ତୁମାନଙ୍କର ସଂରକ୍ଷଣ କରିବା। ଜଳ, ସ୍ଥଳ ଓ ବାୟୁରେ ସ୍ୱଚ୍ଛତା ସନ୍ତୁଳନ ରଖିବା ପାଇଁ କି ଏଇ ଜୈବିକ ଚାଷ ଉପରେ ଆମେ ଧ୍ୟାନ ଦେବା। ଆଉ ଲାଷ୍ଟ ପଏଣ୍ଟ କହିବି, ମୃତ୍ତିକା ଜଳ ଏବଂ ପରିବେଶର ସଂରକ୍ଷଣରେ ସାହାଯ୍ୟ କରେ।
1: ଆଚ୍ଛା, ତେବେ ଜୈବିକ କୃଷି ଅନୁସରଣ କରିବା ସମୟରେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ମାନେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଖାସ କରିକି ମନେ ରଖିବାକୁ ହେଇଥାଏ ସେ ବିଷୟରେ କୁହନ୍ତୁ।
0: ପ୍ରଥମେ ତ ଯେଉଁ ଜମିରେ ରାସାୟନିକ ସାର ବା ପୋକମରା ଔଷଧ ଆଦୌ ପକାଯାଏ ନାହିଁ ସେଥିରେ ଜୈବିକ ଚାଷ ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ଜୈବିକ ଫସଲ ଅମଳ କରାଯାଇ ପାରିବ। କିନ୍ତୁ ଜମିରେ ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର କରାଯାଇଥିଲେ ଜୈବିକ ଚାଷକୁ ପରିବର୍ତ୍ତନ କରିବାକୁ ହେବ ଏବଂ ତା ପାଇଁ କିଛିଟା ନିୟମ ଅଛି। ସର୍ବପ୍ରଥମେ ଜମିର ଚାଷ ପଦ୍ଧତି, ସାର ବ୍ୟବହାର ଏବଂ ରୋଗପୋକର ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡିବ। ଏକାଥରେ ସମସ୍ତ ଜମିକୁ ଯଦି ପରିବର୍ତ୍ତନ ନ ହେଇପାରୁଛି ଆମେ ଗୋଟେ ଗୋଟେ କିଆରୀକୁ ପରିବର୍ତ୍ତନ କରିବା। ନେକ୍ସଟ ହେଲା ଆମର ପରିବର୍ତ୍ତନ ସମୟ ନିୟମ କହୁଛି, ଯଦି ଗୋଟେ କମ୍ ଦିନିଆ ଫସଲ ହେଇଥିବ ଆମେ ପାଖାପାଖି ଗୋଟେ ବର୍ଷ ଯାଏଁ ଜୈବିକ ପଦ୍ଧତିରେ ଚାଷ କରିବାକୁ ଚେଷ୍ଟା କରିବା। ଆଉ ସେଥିରୁ ଯୋଉ ଆମକୁ ଅମଳ ମିଳିବ ସେଟାକୁ ଆମେ ଜୈବିକ ବୋଲି କହିପାରିବା। ସେହିପରି ଯଦି ଦୀର୍ଘସ୍ଥାୟୀ ଫସଲ ହୋଇଥିବ ଯେମିତିକି ଫଳ ହଉ, କଫି ହଉ ଇତ୍ୟାଦି, ତା ପାଇଁ 2-3 ବର୍ଷ ଜୈବିକ ପଦ୍ଧତି ଅବଲମ୍ବନ କରିବା ପରେ ଯେଉଁ ଫସଲ ଅମଳ ହେବ ତାହାକୁ ଆମେ ଜୈବିକ ହିସାବରେ ଗ୍ରହଣ କରିପାରିବା। ନେକ୍ସଟ ହେଲା ଆମର ଏଇ ଜୈବିକ ଚାଷ ପାଇଁ ମେନ୍ ଦରକାର ଜୈବିକ ବିହନ, ଯାହାକି ଆମେ ଜୈବିକ ଚାଷ କରୁଥିବା ଫାର୍ମ ମାନଙ୍କଠୁ ମଧ୍ୟ ଆଣିପାରିବା। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଯୋଉଟାକି ଆମର ଜୈବିକ ଚାଷରେ ହୋଇଥାଏ ସେଟା ହେଲା କ୍ରପ ରୋଟେସନ ବା ଫସଲ ଚକ୍ର। ତା ମାନେ ହେଲା କିଆରୀରେ ଏକ ସୁଚିନ୍ତିତ ଫସଲ ଚକ୍ର ପଦ୍ଧତି ବ୍ୟବହାର କରିବା ନିହାତି ଆବଶ୍ୟକ। ଫର ଏକ୍ସାମ୍ପଲ ମୁଁ କହିବି କି ଯେମିତିକି ଆଗ ଗଭୀର ଫସଲ ଲଗାଇବା, ତାପରେ ଅଗଭୀର ଚେର ଥିବା ଫସଲ ଲଗାଇବା, ଡାଲି ଓ ଅଣଡାଲି ଜାତୀୟ ଫସଲ ଆଗ ପଛ କରି ଲଗାଇବା। ଭିନ୍ନ ପରିବାର ଫସଲ ଚାଷ ଦ୍ୱାରା ରୋଗପୋକ ପ୍ରାଦୁର୍ଭାବ କମିବ, ୟା ସାଙ୍ଗେ ସାଙ୍ଗେ ମାଟିର ବିଭିନ୍ନ ସ୍ତରରେ ସାର ବିନିଯୋଗ ଓ ଜମିର ଉର୍ବରତାରେ ମଧ୍ୟ ସନ୍ତୁଳନ ରକ୍ଷା ହୋଇପାରିବ। ଆଉ ଏଇ ଯୋଉ ଚାଷ କରିବା ପାଇଁ ଆମେ ବାହାର ରାସାୟନିକ କେମିକାଲ୍ସ, ପେଷ୍ଟିସାଇଡ୍ କି ଫର୍ଟିଲାଇଜର୍ସ ଏଗୁଡ଼ାକ ନ ୟୁଜ୍ କରିକି ଆମେ ଜୈବିକ ଖତ ବା ଅର୍ଗାନିକ୍ ମ୍ୟାନ୍ୟୁର୍ ଉପରେ ଧ୍ୟାନ ଦେବା। ଆଉ ଗ୍ରୋଥ୍ ରେଗୁଲେଟର ହଉ, ବୃଦ୍ଧିକାରିଣୀ ଯାହାକୁ କୁହାଯାଏ, ତା ପାଇଁ ମଧ୍ୟ ଆମେ ଜୈବିକ ଅନୁସାରେ ଯାହା ଆମେ ମାନେ ଉତ୍ପାଦନ ହେଇପାରିବ ତାହାର ପ୍ରୟୋଗ କରିବା କଥା। ଆଉ ରୋଗପୋକ ନିୟନ୍ତ୍ରଣ ହଉ ବା ଅନାବନା ଘାସ ହଉ, ସେଗୁଡ଼ିକ ନିୟନ୍ତ୍ରଣ ପାଇଁ ମଧ୍ୟ ଆମେ ଜୈବିକ ପଦ୍ଧତିକୁ ଅନୁସରଣ କରିବା।
1: ତେବେ ମ୍ୟାଡ଼ାମ ଜୈବିକ ସାର ଭାବରେ ଆମେ କେଉଁ ସବୁ ସାମଗ୍ରୀ ଖାସ କରି ବ୍ୟବହାର କରିପାରିବା?
0: ଜୈବିକ ଚାଷୀ କୃଷି କ୍ଷେତ୍ର

0: ରୁ ମିଳୁଥିବା ସମସ୍ତ ଫାର୍ମ ୱେଷ୍ଟ ଯାହା ବି ମିଳୁଛି, ଯେମିତିକି ନଡ଼ା ହଉ, କୁଟା ହଉ, ଘାସ ପତ୍ର, ଦଳ, ଗୋବର ଇତ୍ୟାଦି ବ୍ୟବହାର କରି ଉନ୍ନତମାନର ଖତ ପ୍ରସ୍ତୁତ ହୋଇପାରିବ ଏବଂ ଯାହାକି ଜମିରେ ବ୍ୟବହାର ହୋଇପାରିବ। ଜୈବିକ ଖତର ମଧ୍ୟ ଦୁଇ ପ୍ରକାର ପ୍ରସ୍ତୁତ କରାଯାଏ, ଯେଉଁଟାକି ଖାତ ପ୍ରଣାଳୀ କୁହାଯାଏ ଏବଂ କୁଣ୍ଡ ପ୍ରଣାଳୀ କୁହାଯାଏ।
1: ଖାତ ପ୍ରଣାଳୀ ଏବଂ କୁଣ୍ଡ ପ୍ରଣାଳୀ ଯୋଉ କହିଲେ କେମିତି କଣ ରହିଛି, ଚାଷୀ ଭାଇମାନେ କରିବେ?
0: ଖାତ ପ୍ରଣାଳୀରେ ଯଦିଓ ଖତ ପ୍ରସ୍ତୁତ ହେବା ପାଇଁ ଅଧିକ ସମୟ ଲାଗେ, ଖତର ଗୁଣାତ୍ମକ ମାନ ଉନ୍ନତ ହୋଇଥାଏ। କୁଣ୍ଡ ପ୍ରଣାଳୀରେ ଅଧିକ ଉତ୍ତାପ ଜାତ ହୋଇ ଉର୍ବରତା ନଷ୍ଟ ହେବାର ଭୟ ଥିବାରୁ ପ୍ରତି ମାସରେ ଖତକୁ ଓଲଟ ପାଲଟ କରିବାକୁ ପଡେ। ତେବେ ଇଟା ସିମେଣ୍ଟ କୁଣ୍ଡରେ ଉର୍ବରତା ନଷ୍ଟ ହେବାର ବାଟ ନଥିବାରୁ ଖତକୁ ଓଲଟାଇବା ଦରକାର ପଡେ ନାହିଁ।
1: ଆଚ୍ଛା, ତେବେ ଏଇଭଳି ଭାବରେ ଆମର ଚାଷୀ ଭାଇ ଭଉଣୀ ମାନେ ଖତ ପ୍ରସ୍ତୁତ କରିବା ଦରକାର।
0: ଖତ ପ୍ରସ୍ତୁତି ସମୟରେ ଆମକୁ କିଛିଟା ପଏଣ୍ଟସରେ ଧ୍ୟାନ ଦେବାକୁ ପଡିବ। ଖତରେ ଶତକଡା ପାଖାପାଖି 40-50% ଜଳୀୟ ଅଂଶ ବଜାୟ ରଖିବା ପାଇଁ ମଝିରେ ମଝିରେ ପାଣି ଦେବା ଦରକାର। ଖତ ଗଦାରେ ପାଣି ନ ପଶିବା ପାଇଁ କି ଗଦା ଚାରିପଟେ ବନ୍ଧ ଦେବା ବା ଗଦାକୁ ପଲିଥିନ ଦ୍ୱାରା ଘୋଡାଇବା ଉଚିତ। ଖତ ପଚିବା ସମୟରେ ଖାଦ୍ୟସାର ବୋହି ନ ଯିବା ପାଇଁ କି ଚଟାଣ ଓ କାନ୍ଥ ନିବୁଜ ହେବା ଆବଶ୍ୟକ। ଖତ ଗଦାକୁ ଜଳୀୟ ଅଂଶ ନଷ୍ଟ ନ ହେବା ପାଇଁ କି ଏଥିରେ ଥିବା ଯବକ୍ଷାରଜାନ ପବନ ସଂସ୍ପର୍ଶରେ ନ ଆସିବାକୁ, ନାଇଟ୍ରେଟ୍ ଆକାରରେ ଉଡି ନ ଯିବା ପାଇଁ କି ତା ପାଇଁ କି ଉପର ଭାଗକୁ 2 ଇଞ୍ଚ ବହଳର ମାଟି ଏବଂ ଗୋବରର ସମ ପରିମାଣରେ ମିଶ୍ରଣ କରି ଲିପି ଦେଲେ ସେଟା କଭର ହେଇକି ରହିବ।
1: ଆଚ୍ଛା, ତେବେ ମ୍ୟାଡାମ ଜୈବିକ କୌଶଳରେ ଆମେ କ୍ଷେତରୁ ଅନାବଶ୍ୟକ ଘାସ କିଭଳି ଭାବରେ ପରିଚାଳନା କରିପାରିବା? କାରଣ ବର୍ତ୍ତମାନ ସମୟରେ ଆମେ ଦେଖୁଛେ ଯେ ରାସାୟନିକ ସାର ମାଧ୍ୟମରେ ଘାସ ପରିଚାଳନା ହେଇଯାଉଛି, ତେବେ ଆମେ ଯଦି ଚାହିଁବା ଜୈବିକ ହିସାବରେ ଘାସ ପରିଚାଳନା କରିବା କିଭଳି ଭାବରେ ରହିଛି ଏହାର ସମାଧାନ?
0: ତାର ଆମେ କିଛିଟା ମେଥଡ ଅଛି ଯାହାକି ଆମେ କରିପାରିବା। ଗୋଟେ ତ ଘାସକୁ ହାତରେ ଉପାଡି ପାରିବା କିମ୍ବା କାଟିକି ଦମନ କରିବାକୁ ପଡିବ। ଜମିରେ ଶୁଖିଲା ପତ୍ର ଘୋଡାଇ ଯାହାକୁ କି ମଲ୍ଚିଂ କୁହାଯାଏ ଏବଂ ମୃତ୍ତିକାକୁ ଆଚ୍ଛାଦନ କରୁଥିବା ଡାଲି ଜାତୀୟ ଫସଲ ଚାଷ ଯୋଉଟାକି କଭର କ୍ରପ ଆମେ କହିଥାଉ, ଯୋଉଟାକି ମାଟିକୁ କଭର କରିକି ରଖିବ ଏବଂ ଅନାବନା ଘାସକୁ ଉଠିବାକୁ ଦେବନି, ଓ ଖରାଟିଆ ଚାଷ ମଧ୍ୟ କରିବାକୁ କୁହାଯାଏ ଯାହା ମାଧ୍ୟମରେ ଘାସର ନିୟନ୍ତ୍ରଣ ହୋଇପାରେ। ଏହାଛଡା ଫସଲ ଚକ୍ର, ସହଚର ଫସଲ, ସବୁଜ ସାର ଇତ୍ୟାଦି ଦ୍ୱାରା ରୋଗପୋକ ଓ ଅନାବନା ଘାସ ମଧ୍ୟ ଦମନ ହୋଇପାରେ।
1: ଆଚ୍ଛା, ତେବେ ଜୈବିକ ପଦ୍ଧତି ଦ୍ୱାରା ରୋଗ ପୋକ ଠାରୁ ଫସଲକୁ କିଭଳି ଭାବରେ ଆମେ ସୁରକ୍ଷା ଦେଇପାରିବା ବା ବଞ୍ଚେଇ ପାରିବା?
0: ରୋଗ ପୋକର ଜୈବିକ ପଦ୍ଧତିରେ ପ୍ରତିରୋଧକ ପାଇଁକି ଆମେ ଲିମ୍ବର ବ୍ୟବହାର କରିପାରିବା। ଲିମ୍ବରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ରୋଗ ପୋକ ନିରୋଧକ ଏବେ ବଜାରରେ ମଧ୍ୟ ମିଳିଲାଣି। ଯେମିତିକି ଆମେ 20 ଗ୍ରାମ ଚୋପା ଛଡ଼ା ଲିମ୍ବ ମଞ୍ଜିକୁ ଗୁଣ୍ଡ କରି ଏହାକୁ ଏକ କନାରେ ବାନ୍ଧି 6-10 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ାଇ ରଖିବା। ତାପରେ ଲିମ୍ବ ଗୁଣ୍ଡକୁ ଭଲ ଭାବରେ ଚିପୁଡ଼ି ରସ ବାହାର କରି 1 ଲିଟର ପାଣିରେ ମିଶାଇ ତାକୁ ସିଞ୍ଚନ କରିବା। ନେକ୍ସଟ ହେଲା, ଆଉ ଗୋଟେ ଅଛି, 20 ମିଲିଲିଟର ଲିମ୍ବ ତେଲକୁ ମଧ୍ୟ ଆମେ ସର୍ଫ ସହ ମିଶାଇ ଫେଣ କରି ଉକ୍ତ ଫେଣକୁ 1 ଲିଟର ପାଣିରେ ମିଶାଇ ପତ୍ରରେ ସିଞ୍ଚନ ମଧ୍ୟ କରିହେବ। ଲିମ୍ବରୁ ଆଉ 2ଟା ଆମ ପ୍ରଡକ୍ଟ ଅଛି, ଯେମିତିକି ନିମ୍ବାସ୍ତ୍ର ଏବଂ ବ୍ରହ୍ମାସ୍ତ୍ର। ନିମ୍ବାସ୍ତ୍ର ପ୍ରସ୍ତୁତି ପାଇଁ 5 କେଜି ନିମ୍ବ ପତ୍ରକୁ ଭଲ ଭାବରେ ଛେଚି ମାଠିଆରେ ପକାଇବା। ସେଥିରେ 5 ଲିଟର ଗୋମୂତ୍ର ଏବଂ 2 କେଜି ସଜ ଗୋବର ମିଶାଇ ଭଲ ଭାବରେ ଗୋଳାଇବା ଏବଂ ମାଠିଆରେ ମୁହଁକୁ ଭଲ ଭାବରେ ବାନ୍ଧି ଏକ ସ୍ଥାନରେ 2 ଦିନ ପାଇଁ ରଖିବା। 2 ଦିନ ପରେ ଏହାକୁ ନିଗାଡ଼ି ଛାଣି 100 ଲିଟର ପାଣିରେ ମିଶାଇ ଦେବା ପ୍ରତି ଏକର ପ୍ରତି, ଏତିକି ଯଥେଷ୍ଟ। ଏହାକୁ ପତ୍ର ସିଞ୍ଚନ ପାଇଁ ଆମେ ୟୁଜ୍ କରିପାରିବା, ଆଉ ଏଟା ଆମେ ବ୍ୟବହାର କଲେ ଶୋଷକ ପୋକ, ଦହିଆ ପୋକକୁ ମଧ୍ୟ ଦମନ କରିବାରେ ସାହାଯ୍ୟ କରିବ। ବ୍ରହ୍ମାସ୍ତ୍ର ସେପରି ନିମ୍ବ ପତ୍ରକୁ ଭଲ ଭାବରେ ଛେଚି ଏକ ମାଠିଆରେ ପକାଇକି ସେଥିରେ 10 ଲିଟର ଗୋମୂତ୍ର ମିଶା ହେବ। ଆତ ପତ୍ର, ଅମୃତଭଣ୍ଡା ପତ୍ର, ଡାଳିମ୍ବ ପତ୍ର ଏବଂ ପିଜୁଳି ପତ୍ରକୁ ଛେଚି ତାର ରସକୁ ସେଥିରେ ମିଶା ହେବ। ଏହାକୁ 5 ଥର କିଛି କିଛି ସମୟ ଗ୍ୟାପ୍ରେ ଆକୁ ଫୁଟା ହେବ। ଥଣ୍ଡା ହେଲା ପରେ ଏହି ମାଠିଆକୁ ମୁହଁକୁ ବାନ୍ଧି ଛାଇ ସ୍ଥାନରେ ରଖାହେବ। 2 ଦିନ ପରେ ଏହାକୁ ଛାଣି 2 ଲିଟର ନେଇ 100 ଲିଟର ପାଣିରେ ଗୋଳାଇ ଆକୁ ପତ୍ର ସିଞ୍ଚନରେ ବ୍ୟବହାର କରିହେବ, ଯାହାଦ୍ୱାରା କି ଶୋଷକ ପୋକ, ବିନ୍ଧା ପୋକରୁ ମଧ୍ୟ ରକ୍ଷା ହୋଇପାରିବ। ଆଉ ମେଥଡ ହେଲା, ଆମେ ସୀତାଫଳ ବ୍ୟବହାର କରିପାରିବା, ତାପରେ ନାଗୁଆରୀ ଗଛର ପତ୍ରକୁ ମଧ୍ୟ ବ୍ୟବହାର କରିପାରିବା, ବଣ ତୁଳସୀ ଅଛି, ସେବତୀ ଗଛର ଅଛି, ସେବତୀ ଗଛରେ ତାର ପତ୍ରକୁ ବ୍ୟବହାର କରି ଯାହାଦ୍ୱାରା କି ପିମ୍ପୁଡ଼ି ହଉ, ମାଛି ହଉ, ଝିଣ୍ଟିକା ହଉ, ଦହିହା ପୋକ ଯାହା ବି ମିଲିବଗ ଆମେ କହିଥାଉ ତାର ଦମନ ହୋଇପାରିବ। ଆଉ ଲଙ୍କା ମଧ୍ୟ ୟୁଜ୍ ହେଇପାରିବ। ଆଉ ଗୋଟେ ଅଛି କି ସଏଲ ସୋଲାରାଇଜେସନ, ଯାହାକୁ ଆମେ ସୂର୍ଯ୍ୟ ରଶ୍ମି ଦ୍ୱାରା ମାଟିର ବିଶୋଧନ। ଜମିରେ ଜୀବାଣୁ ଏବଂ ଫିମ୍ପି ଜନିତ ରୋଗ ପ୍ରାଦୁର୍ଭାବ ମାତ୍ରାଧିକ ହେଲେ ଜମିକୁ ବିଶୋଧନ କରି ମଞ୍ଜି ବା ଗଛ ଲଗାଇଲେ ରୋଗର ପ୍ରାଦୁର୍ଭାବ କମିଥାଏ। ଏହି ପଦ୍ଧତିରେ ଖରାଦିନେ ଅସମୟରେ ହେଉଥିବା ବୃଷ୍ଟିପାତର ସୁଯୋଗ ନେଇ ବା ଜଳସେଚନ କରି ଜମିକୁ ଚାଷ କରି

0: ଦିଆଯାଏ। ମାଟି ଓଦା ଥିଲା ବେଳେ 25-40 ମାଇକ୍ରୋମିଟର ବହଳର ଜରି ବା ପଲିଥିନ ସିଟ୍ ଦ୍ୱାରା ମାଟିକୁ 6 ସପ୍ତାହ ପର୍ଯ୍ୟନ୍ତ ଘୋଡ଼ାଇ ରଖାଯାଏ। ସେଥିପାଇଁ ହେକ୍ଟର ପ୍ରତି 250-400 kg ଆମକୁ ପଲିଥିନ ଆବଶ୍ୟକ ହୋଇଥାଏ।
1: ତେବେ ଆମେ ଏଠି କହିପାରିବା ଯେ ଆମ ଚାଷୀ ଭାଇ ଭଉଣୀ ମାନେ ନିହାତି ଭାବରେ ଜୈବିକ ଚାଷକୁ ଆପଣାନ୍ତୁ ଏବଂ ଫସଲରେ ଆଗକୁ ଯାଆନ୍ତୁ ଏବଂ ତା ସାଙ୍ଗରେ ନିମ୍ବାସ୍ତ୍ର ବ୍ରହ୍ମାସ୍ତ୍ର ଯୋଉ ରହିଛି ସେସବୁକୁ ମଧ୍ୟ ସେମାନେ ବ୍ୟବହାର କରିବା ଦରକାର ନୁହେଁ କି?
0: ଆଜ୍ଞା,
1: ଖତ ସାର ହିସାବରେ ପ୍ରଣାଳୀରେ ଯଦି ସେମାନେ କରୁଛନ୍ତି ଆଗକୁ ଯାଇପାରିବେ।
0: ଖତ ହିସାବରେ ଆମେ କିଛିଟି ଆମର ମାନେ ଯୋଉଟା କି ଆମ ଘରେ ଆମେ ବନାଇ ପାରିବା, ଯେପରିକି ଚାଷୀମାନେ ତାଙ୍କ ଘରେ ବନାଇ ପାରିବେ ଏବଂ ଫାର୍ମରୁ ଯାହା ଯାହା ୱେଷ୍ଟ ମିଳୁଛି ଯେମିତିକି ଗୋବର ଖତ ହଉ, ଅର୍ଗାନିକ କମ୍ପୋଷ୍ଟ ବା ଜୈବିକ କମ୍ପୋଷ୍ଟ, ଆଉ ଶୁଖିଲା ପତ୍ରର କମ୍ପୋଷ୍ଟ, ତାପରେ ଜିଆ ଖତ। ଜିଆ ଖତକୁ ବନାଇବାର ମଧ୍ୟ ଖାତ ପ୍ରଣାଳୀ ଅଛି ଆଉ କୁଣ୍ଡ ପ୍ରଣାଳୀ ଅଛି। ଆଉ ହେଲା ସବୁଜ ସାର ବା ଗ୍ରୀନ ମ୍ୟାନ୍ୟୁର କ୍ରପ୍ସ, ଆଉ ହେଲା ଜୀବାଣୁ ସାର ଯାହା ମଧ୍ୟରେ ଆସିଯାଉଛି ଆମର ରାଇଜୋବିୟମ, ଆଜୋଟୋବାକ୍ଟର, ଫସ୍ଫରସ ଜୀବାଣୁ ସାର ଏଟସେଟ୍ରା, ଏହିସବୁକୁ ବ୍ୟବହାର କରି ମଧ୍ୟ ଆମେ ଜୈବିକ ପଦ୍ଧତିରେ ସାର ପ୍ରୟୋଗ କରିପାରିବା ଫସଲରେ।
1: ଆଚ୍ଛା, ତେବେ ନିଶ୍ଚିତ ଭାବରେ ଆପଣ ବହୁତ ଭଲ କଥାଟିଏ କହିଲେ, କିନ୍ତୁ ମ୍ୟାଡମ୍ ଏଇଠି ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଏ ବିଷୟରେ ଅଧିକ କଣ ବାର୍ତ୍ତା ଦେବେ?
0: ତେବେ ମୁଁ ଏଇଟା କହିବାକୁ ଚାହିଁବି କି ଆମେ ଯାହା ବି ଆଜି ଆଲୋଚନା କଲେ ସେଇ କୌଶଳ ଗୁଡ଼ିକୁ ଆମେ ବ୍ୟବହାର କରି ମଧ୍ୟ ଧୀରେ ଧୀରେ ଜୈବିକ କୃଷିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା, ଯାହାଦ୍ୱାରା କି ଆମ ପରିବେଶ ସୁରକ୍ଷା ତ ହବ, ତା ସାଙ୍ଗେ ସାଙ୍ଗେ ଫସଲରେ ମଧ୍ୟ ଉତ୍ପାଦନ ଆମର ବୃଦ୍ଧି କରିବାରେ ସାହାଯ୍ୟ କରିବ।
1: ଆଚ୍ଛା, ତେବେ ନିଶ୍ଚିତ ଭାବରେ ଆମ ଚାଷୀ ଭାଇ ଭଉଣୀ ମାନେ ଏହାକୁ ମନେ ରଖିବା ଦରକାର ଏବଂ କାର୍ଯ୍ୟରେ ଲଗେଇବା ଦରକାର। ଆଉ ଯଦି ବି କିଛି ଅସୁବିଧା ରହୁଛି ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଇକି ଯାହା ବି କିଛି ସମସ୍ୟା ରହିଛି ଏ ବିଷୟରେ ନିଶ୍ଚିତ ଭାବରେ ସମାଧାନ କରିପାରିବେ। ମ୍ୟାଡମ୍ ଯାହା ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
0: ନମସ୍କାର।
2: ବୁଝିଲେ ସୋନାଲି ମା?
1: ହଁ ଜଗନ୍ନା,
2: ବିଶେଷଜ୍ଞ ମହୋଦୟା ସବୁ କଥା ବୁଝେଇ କହିଛନ୍ତି। ଚାଷୀ ଭାଇ ଭଉଣୀ ମାନେ ଯଦି ସେଇ ପଦ୍ଧତିରେ ଜୈବିକ ଚାଷ କରନ୍ତି ତାହେଲେ ନିଶ୍ଚିତ ଭାବରେ ଲାଭବାନ ହେବେ।
1: ହଁ, ତାହେଲେ ଏଥର ଆମର ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇକି ଇଏ ଜଗନ୍ନା, ଚାଷୀ ଭଉଣୀଙ୍କର ଗୋଟିଏ ଅନୁଭୂତିଟିଏ ରହିଛି, ତାକୁ ଶୁଣିବା ନା ନାହିଁ?
2: ଚାଲ ଶୁଣିବା।
1: ହଁ ଭଉଣୀ ନମସ୍କାର।
3: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଦେଲେ?
3: ମୋ ନାଁ ଲକ୍ଷ୍ମୀପ୍ରିୟା ପ୍ରଧାନ, ଗ୍ରାମ ଜାଡିପୁର, ପୋଷ୍ଟ ପଲ୍ଲୀ, ବ୍ଲକ ବ୍ରହ୍ମଗିରି, ଜିଲ୍ଲା ପୁରୀ।
1: ଧନ୍ୟବାଦ ଭଉଣୀ। ଭଉଣୀ ଆପଣ କଣ ସବୁ ଚାଷ କରନ୍ତି କହିଲେ?
3: ଆମର ପନିପରିବା ଚାଷ କରାଯାଏ, ବତକ ଚାଷ କରାଯାଏ, କୁକୁଡ଼ା ଚାଷ କରାଯାଏ, ମାଛ ଚାଷ କରାଯାଏ, ଏସବୁ ଚାଷ କରିକି ଆମେ ନିଜ ପରିବାର ପ୍ରତିପୋଷଣ କରିଥାଉ।
1: ଆଚ୍ଛା ଭଉଣୀ, ଆପଣ ଏତେ ସବୁ ଚାଷ କରୁଛନ୍ତି ମାନେ ସମନ୍ୱିତ ଚାଷ କରୁଛନ୍ତି ନୁହେଁ କି?
3: ଆଜ୍ଞା।
1: ତେବେ ଏସବୁ ଚାଷ ଭିତରେ ମୁଖ୍ୟତଃ କୋଉ ଚାଷକୁ ଆପଣ ବେଶୀ ପ୍ରାଧାନ୍ୟ ଦିଅନ୍ତି?
3: ଆମେ ମୁଖ୍ୟତଃ ଆମେ କରିଥାଉ ମାଛ ଚାଷ, ମାଛ ଚାଷଟାକୁ ହିଁ ଆମେ ବେଶୀ ପ୍ରାଧାନ୍ୟ ଦେଇଥାଉ।
1: ଆଚ୍ଛା, ତେବେ ଆପଣ ବତକ ଚାଷ କରୁଛନ୍ତି, କୁକୁଡ଼ା ଚାଷ, ତା ସାଙ୍ଗରେ ପନିପରିବା ଚାଷ ଏବଂ ମାଛ ଚାଷ ମଧ୍ୟ କରୁଛନ୍ତି, ତେବେ ଏତେ ସବୁ ଚାଷ କରିବା ପାଇଁ ଆପଣଙ୍କୁ କିଏ ସବୁ ପ୍ରେରଣା ଦେଇଥିଲେ?
3: ଆମକୁ ପ୍ରେରଣା ଦେଇଥିଲେ କୃଷି ବିଶେଷଜ୍ଞ ଦେଇଛନ୍ତି, ତା ସହିତ ମଧ୍ୟ ଆମର SHG ଗ୍ରୁପ ମାଧ୍ୟମରେ ଆମେ ଲୋନ୍ ଆଣିକିରି ମାଛ ଚାଷ କରିଥାଉ, ତାପରେ ଆମ ବ୍ଲକର କୃଷି ଡିପାର୍ଟମେଣ୍ଟ, ତା ସହିତ ହର୍ଟିକଲଚର, ଭେଟନାରୀ, ଫିସରୀ ଡିପାର୍ଟମେଣ୍ଟ ଆମକୁ ବହୁତ ସହଯୋଗ କରିଥାନ୍ତି।
1: ଆଚ୍ଛା, କେତେ ବର୍ଷ ହେଲାଣି ଭଉଣୀ ଚାଷ କରୁଛନ୍ତି?
3: ଆମେ ପ୍ରାୟ ମୋ ସ୍ୱାମୀ ଅନମ୍ୟାରେଡ୍ ଥିବା ପୂର୍ବରୁ କରୁଥିଲେ, କିନ୍ତୁ ଏବେ ମୁଁ ତ ଆସିଲାଣି 8 ବର୍ଷ ହେଲାଣି, 8 ବର୍ଷ ହେଲାଣି ଦେଖୁଛି ଆମର ଚାଲିଛି ଚାଷ।
1: ଆଚ୍ଛା ଭଉଣୀ, ଆପଣ ଜଣେ ମହିଳା, ଆପଣ ମାନେ ଘରେ ରହିକି ଏତେ ସବୁ କାମ କରୁଛନ୍ତି, ତା ସାଙ୍ଗରେ ଘର କାମ କେମିତି କଣ ସବୁ ମ୍ୟାନେଜ୍ କରୁଛନ୍ତି?
3: ମୁଁ ଘର କାମ କରେ, ଘର କାମ ସହିତ ମୋ ସ୍ୱାମୀ ବି ମତେ ସେ କାମରେ ସାହାଯ୍ୟ କରନ୍ତି। ତା ସହିତ ଆମେ SHG ଗ୍ରୁପ ଗୋଟେ ଅଛି, SHG ଗ୍ରୁପ ମା ମାନେ ମଧ୍ୟ ଆମେ ଲୋନ୍ ଆଣିକିରି ଲୋନ୍ ମାଧ୍ୟମରେ ବି ଆମେ ଆମକୁ ସେମାନେ ଜଣେ ତ କରିପାରିବନି ନା, ତ SHG ମା ମାନେ ସମସ୍ତେ ଏକଜୁଟ ହେଇକିରି ଆମେ ମାଛ ଚାଷ କରିଥାଉ।
1: ଆଚ୍ଛା, ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
3: ମୋ ଘରେ ସ୍ୱାମୀ, ଶାଶୁ, ଶ୍ୱଶୁର, ଯା, ଦେଢ଼ଶୁର ଅଛନ୍ତି।
1: ଆଜ୍ଞା, ଆପଣଙ୍କ ଘରେ ସମସ୍ତେ ସହଯୋଗ କରନ୍ତି?
3: ଆଜ୍ଞା ନିଶ୍ଚୟ ସମସ୍ତେ ସହଯୋଗ କରନ୍ତି, ମୋ ଶାଶୁ, ଶ୍ୱଶୁର, ଯା, ଦେଢ଼ଶୁର, ମୋ ସ୍ୱାମୀ ବି ମତେ ସହଯୋଗ କରନ୍ତି।
1: ଆଜ୍ଞା, ତେବେ ଭଉଣୀ ଆପଣ ଏଇଠି କୁହନ୍ତୁ ଯେ ମାଛ ଚାଷ ଯେତେବେଳେ ଆପଣ କରିଥିଲେ କେତେ ଟଙ୍କାରୁ ଆଗେ ଆରମ୍ଭ କରିଥିଲେ?
3: ଆଗରୁ ତ ମୋ ଶାଶୁଘର ଲୋକ କରୁଥିଲେ, ସେ କେତେ ଟଙ୍କାରୁ ଆରମ୍ଭ କରିଥିଲେ କହିପାରୁନି, କିନ୍ତୁ ଆମେ ପ୍ରଥମେ 30,000 ଟଙ୍କାରୁ ହିଁ ଷ୍ଟାର୍ଟ କରିଥିଲୁ ମାଛ ଚାଷ, କିନ୍ତୁ ଏବେ ଆସି 3 ଲକ୍ଷରେ ପହଞ୍ଚିଲାଣି।
1: ଆଚ୍ଛା,
3: ଯୋଉଟା କି ଆମେ 3 ଲକ୍ଷ ଇନଭେଷ୍ଟ କରିପାରୁଛୁ, 3 ଲକ୍ଷ ଇନଭେଷ୍ଟ କଲେ ଆମେ ସେଟା 5 ଲକ୍ଷ ପାଇପାରୁଛୁ।
1: ତେବେ ଭଉଣୀ ଏଇଠି କୁହନ୍ତୁ ଯେ ଆପଣ ତ ଏତେ ସବୁ କାମ କରୁଛନ୍ତି, ଏତେ ସବୁ କାମ ଭିତରେ ଆପଣ ଯୋଉ ପୋଖରୀ ପ୍ରସ୍ତୁତ କେମିତି କଲେ ସେ ବିଷୟରେ କିଛି କୁହନ୍ତୁ ଆମର ଅନ୍ୟ ଭାଇ ଭଉଣୀ ମାନଙ୍କୁ।
3: ପୋଖରୀ ମେନଲି ଆମେ ମାଛ ଚାଷ କରିବା ମାନେ ପୋଖରୀଟିକୁ ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର। ପୋଖରୀଟିକୁ ଯେତେବେଳେ ଆମେ ଖୋଳିବା ମିନିମମ 1 ଏକରରେ ପୋଖରୀ ଖୋଳିପାରିବା, ତ 1 ଏକରରେ ଯଦି ଆମେ ପୋଖରୀ ଖୋଳୁଛେ ପୋଖରୀର ଗାଢ଼ାଟିକୁ ରଖିବା 7-8 ଫୁଟ। ଏଇଟା ନର୍ମାଲ ଖୋଳିବା ଟାଇମ୍ରେ 7-8 ଫୁଟ ରଖିଲେ ଖରାଦିନକୁ ସେଇଟା ତ ଧୋଇ ହେଇଯାଇଥାଏ ନା ମାଟିଟା, ମାଟି ଧୋଇ ହେଇକିରି ବସିଗଲେ ତ ସେଇଟା 5-6 ଫୁଟ ହିଁ ରହିବ, ଖରାଦିନରୁ 5-6

0: ସପୁଟରୁ ଯଦି ପାଣି କମିଯିବ ତ ମାଛ ମାନେ ବଞ୍ଚିବା ପାଇଁକା ଅସୁବିଧା ହବ, କାହିଁକି ନା ଖରାତାପ, ଖରାତାପ ସହି ନ ପାରିକି ମାଛ ମାନେ ଓଲଟିକି ମରିଯିବେ। ତ ସେଥିପାଇଁ ଆମେ ହାର୍ଡଲି 7-8 ଫୁଟ ରଖିବା ଦରକାର ପୋଖରୀର ଗାଢା। ବର୍ଷା ପୁଣି ହେଲେ ବି ମାଟି ସବୁ ଧୋଇ ହେଇଯିବ, ଧୋଇ ପୋଖରୀ ପଶିଯିବ, ପୋଖରୀ ବି ପୋତି ହେଇଯିବ। ତ ସେଥିପାଇଁ ଆମେ କଣ କରିବା, ପୋଖରୀର ଚାରିପଟ ଯାକ ସବୁଜ ଘାସ ବୁଦା ଯୋଉ ତାକୁ ଆମେ ରୋପଣ କରିବା। ରୋପଣ କରିବା ଦ୍ୱାରା ମାଟିକି ସେ ଜାବୁଡ଼ିକି ଧରିବ, ଆଉ ଗୋଳି ମାଟି ପଶିଲେ ବି ମାଛ ବି ନଷ୍ଟ ହେଇଯିବେ। ସେ ପାଣି ଯେତେବେଳେ ପିଇବେ, ପାଣି ପିଲା ମାତ୍ରେ ବି ମାଛ ବି ସେଥିରେ ବି ମାଛ ଓଲଟନ୍ତି। ତେଣୁ ଆମେ ଘାସ ଚାଷ କରିଦେଲେ ଆଉ ମାଛ ଓଲଟିବାର ଚାନ୍ସ ନାହିଁ।
1: ଆଚ୍ଛା, ଯେ ଆପଣ ଯୋଉ କହିଲେ ମାଛ ଚାଷ ପାଇଁ ଏସବୁ ଜିନିଷ ପ୍ରସ୍ତୁତି କରିବାକୁ ପଡିଥାଏ, ଆପଣ ପୋଖରୀରେ କେତେ ପ୍ରକାର ମାଛ ଛାଡିଛନ୍ତି, କୋଉ କୋଉ ମାଛ ଛାଡିଛନ୍ତି?
0: ଆମ ପୋଖରୀରେ ଆମର 3 ପ୍ରକାର ମାଛ ଛଡା ହେଇଛି, ରୋହି, ଭାକୁର, ମିରିକାଳି। ରୋହିଟା ଆମର ଭାକୁର ମାଛ ଉପରେ ଚାଲନ୍ତି, କାହିଁକି ନା ଉପରେ ଯୋଉ ସବୁ କୀଟପତଙ୍ଗ ସବୁ ବୁଲନ୍ତି ତାକୁ ସେ ଭାକୁର ମାଛ ଖାଇଦିଅନ୍ତି। ମିଡିଲରେ ଆମର ରହନ୍ତି ରୋହି ମାଛ, ରୋହି ମାଛ ମିଡିଲରେ ଯୋଉମାନେ କୀଟପତଙ୍ଗ ଯୋଉ ଥାନ୍ତି ଖାଦ୍ୟ ସେଗୁଡାକ ସେମାନେ ଖାଆନ୍ତି। ବାକି ତଳେ ରୁହନ୍ତି ଆମର ମିରିକାଳି ମାଛ। ମିରିକାଳି ମାଛ ମାନେ କଣ କରନ୍ତି ନା, ତଳେ ଯୋଉଠି ପତ୍ର ଉଡିକି ଆସିଲା, ଧର ଖରାଦିନ ଗୋଟେ ଘୂର୍ଣ୍ଣିଝଡ଼ ହେଲା, ଘୂର୍ଣ୍ଣିଝଡ଼ ହେଲା ପରେ ପତ୍ର ବୁଡ଼ିଯିବ, ଉଡିକି ତାପରେ ଉପରେ ପ୍ରଥମେ ପତ୍ର ଭାସିବ, ତାପରେ ଯେତେବେଳେ 4-5 ଦିନ ହେଇଯିବ ସେଇଟା

0: ନଷ୍ଟ ହେଇଯିବେ ସେ ପାଣି ଯେତେବେଳେ ପିଇବେ, ପାଣି ପିଲା ମାତ୍ରେ ବି ମାଛ ବି ସେଥିରେ ବି ମାଛ ଓଲଟନ୍ତି। ତେଣୁ ଆମେ ଘାସ ଚାଷ କରିଦେଲେ ଆଉ ମାଛ ଓଲଟିବାର ଚାନ୍ସ ନାହିଁ।
1: ଆଚ୍ଛା, ଯେ ଆପଣ ଯୋଉ କହିଲେ ମାଛ ଚାଷ ପାଇଁ ଏସବୁ ଜିନିଷ ପ୍ରସ୍ତୁତି କରିବାକୁ ପଡିଥାଏ, ଆପଣ ପୋଖରୀରେ କେତେ ପ୍ରକାର ମାଛ ଛାଡିଛନ୍ତି, କୋଉ କୋଉ ମାଛ ଛାଡିଛନ୍ତି?
0: ଆମ ପୋଖରୀରେ ଆମର ତିନି ପ୍ରକାର ମାଛ ଛଡ଼ା ହେଇଛି, ରୋହି, ଭାକୁର, ମିରିକାଳି। ରୋହିଟା ଆମର ଭାକୁର ମାଛ ଉପରେ ଚାଲନ୍ତି, କାହିଁକି ନା ଉପରେ ଯୋଉ ସବୁ କୀଟପତଙ୍ଗ ସବୁ ବୁଲନ୍ତି ତାକୁ ସେ ଭାକୁର ମାଛ ଖାଇଦିଅନ୍ତି। ମିଡିଲ୍ରେ ଆମର ରହନ୍ତି ରୋହି ମାଛ, ରୋହି ମାଛ ମିଡିଲ୍ରେ ଯୋଉମାନେ କୀଟପତଙ୍ଗ ଯୋଉ ଥାନ୍ତି ଖାଦ୍ୟ ସେଗୁଡାକ ସେମାନେ ଖାଆନ୍ତି। ବାକି ତଳେ ରୁହନ୍ତି ଆମର ମିରିକାଳି ମାଛ। ମିରିକାଳି ମାଛ ମାନେ କଣ କରନ୍ତି ନା, ତଳେ ଯୋଉଠି ପତ୍ର ଉଡିକି ଆସିଲା, ଧର ଖରାଦିନ ଗୋଟେ ଘୂର୍ଣ୍ଣିଝଡ଼ ହେଲା, ଘୂର୍ଣ୍ଣିଝଡ଼ ହେଲା ପରେ ପତ୍ର ଉଡିଯିବ, ଉଡିକି ତାପରେ ଉପରେ ପ୍ରଥମେ ପତ୍ର ଭାସିବ, ତାପରେ ଯେତେବେଳେ 4-5 ଦିନ ହେଇଯିବ ସେଟା ଅଟୋମେଟିକାଲି ତଳେ ପଡ଼ିଯିବ। ତଳେ ପଡ଼ିଲା ପରେ ପୋଚା ହେଇଯିବ, ଯୋଉଟାକି ତା ଦେହରୁ ସବୁ ସ୍ପନ୍ ଇଏ ହେଇକିରି ପୋଖରୀ ପୁରା ନେଳି ନେଳି କଲର୍ ପଳେଇ ଆସିବ। ଆସିଲା ମାତ୍ରେ ଆପଣ ଜାଣିବେ ଯେ ପୋଖରୀର ପାଣିଟା ଖରାପ ହେଇଯାଉଛି। ସେଟା କଣ କରନ୍ତି, ମିରିକାଳି ମାଛ ସେଟା ତଳେ ରହିକିରି ପର୍ନ ମାନଙ୍କୁ ଖାଇଦିଅନ୍ତି।
1: ଆଚ୍ଛା, ପୁଣି ମାଛ ମାନଙ୍କୁ ଆପଣ କଣ ସବୁ ଖାଦ୍ୟ ଦଉଛନ୍ତି?
0: ମାଛକୁ ଆମେ ସାଧାରଣତଃ ଗୋଟେ ଅଛି ବାଦାମ ପିଡ଼ିଆ, କୁଣ୍ଡା ଚୋକଡ଼ ସେଟା ମିକ୍ସ ହୁଏ, ବାଦାମ ପିଡ଼ିଆ ମିକ୍ସ ହୁଏ, ମିକ୍ସ ହେଇକିରି ତାପରେ ଆମ ଘରେ ଅଛି ମେସିନ୍, ଖାଦ୍ୟ ତିଆରି କରିବା ମେସିନ୍। ତ ଆମେ କଣ କରୁ, ଆଉ ବାହାରୁ ଖାଦ୍ୟଟା କିଣିକି ଆଣିଲେ ଆମକୁ ଅଧିକ ଇଏ ଖର୍ଚ୍ଚ ହୁଏ, ସେଥିପାଇଁ ଆମେ ବାଦାମ ପିଡ଼ିଆ, ତା ସହିତ ଯୋଉ ଚାଉଳର ଛୋଟ ଛୋଟ ଖଣ୍ଡ, କୁଣ୍ଡା ଆଉ ଚୋକଡ଼, ଗହମର ଯୋଉ ଖଦା ଅଂଶଟା ସେଟା ମିଶେଇକିରି ମିକ୍ସ କରିକିରି ମେସିନ୍ରେ ପକେଇ ଆମେ ଡାଇରେକ୍ଟ ଖାଦ୍ୟ ତିଆରି କରିଦେଉ।
1: ଆଚ୍ଛା,
0: ସେଇ ଖାଦ୍ୟ ମାଛଙ୍କୁ ଖାଇବାକୁ ଦେଉ, ଆମକୁ ଟିକେ ପଇସା ଟିକେ କମ୍ ଖର୍ଚ୍ଚ ହୁଏ ଆଉ,
1: କିଣିବାକୁ ପଡ଼େନି ବାହାରୁ ଆଉ।
0: ନାଇଁ ନାଇଁ
1: ଆଜ୍ଞା, ଯେତେବେଳେ ମାଛ ମାନେ ବଢୁଛନ୍ତି କେତେ ଦିନ ଲାଗେ, ମାନେ ରୋହି ହଉ, ଭାକୁର ହଉ, ମିରିକାଳି ହଉ, ଏମାନଙ୍କୁ ବଢିବା ପାଇଁ କେତେ ସମୟ ଲାଗିଥାଏ, ମାନେ କେତେ ଦିନ ଲାଗିଥାଏ?
0: ଆମେ ମ୍ୟାଡମ୍ ଯୋଉ ଛୋଟ ପିନ୍ ଟାଇପ୍ର ମାଛ ଯଦି ଛାଡ଼ିଥାଉ, ଛୋଟ ପିନ୍ ଛାଡ଼ିଲେ ତା ଦେହରେ ବହୁତ ଲସ୍ ହୁଏ ଚାଷୀର, କାହିଁକି ନା ପିନ୍ଟା ତ ଆମେ ଆଉ ଦେଖିପାରୁନୁ, କିନ୍ତୁ ଆମେ କିଣିକିରି ଆଣିକି ଛାଡ଼ିଦେଉ, ଛାଡ଼ିଦେଲା ପରେ ସେ ପିନ୍ ମାଛଟା କିଏ ବଞ୍ଚିଲା କିଏ ମଲା ଆମେ ତ ସେମିତି ଜାଣିପାରିବୁନୁ। କିନ୍ତୁ ଏମିତି ଯୋଉ ଆଣୁ ଫିଙ୍ଗର ମାଛଟା ଯୋଉଟା ଆଙ୍ଗୁଳିକା ଜାଆଁଳ ଯୋଉ ସେଇଟାକୁ ଆଣିଲେ ଆମେ ଗଣିକିରି ହିଁ ଛାଡ଼ିପାରୁ। ଜାଆଁଳ ଆମେ ଯଦି ଆଣିଥିବୁ ତ ଆମେ ଏକରେ ପୋଖରୀ କରିଛି, ତା ଦେହରେ ଧର ଆମେ 100 ଜାଆଁଳ ଛାଡ଼ିଲେ ଆମେ ସେଟା ଯେତେବେଳେ ଧରିବୁ ସେତେବେଳେ ଜାଣିପାରିବୁ ଯେ 100ରୁ ଆମର କେତେଟା ମରିଛନ୍ତି। କିନ୍ତୁ ଏମିତି ଯୋଉ ପିନ୍ ମାଛଟା ଆଣିଲେ ଆମେ ସେଟା ଆମର ଟିକେ ଲସ୍ ହୁଏ, କାହିଁକିନା ଆମେ ଜାଣିପାରୁନୁ ତାକୁ କ'ଣ ରୋଗ ହେଲା କି ମରିଗଲେ କେତେଟା କେତେଟା ରହିଲେ, ତେଣୁ ଆମେ ଫିଙ୍ଗର ଜାଆଁଳ ମ୍ୟାଡ଼ାମ୍ ସଦାବେଳେ ଆମେ ଛାଡ଼ୁ।
1: ଆଚ୍ଛା, ତେବେ ବର୍ତ୍ତମାନ ସମୟରେ ଯେତେବେଳେ ଆପଣ ରୋହି ମାଛ ହଉ, ଭାକୁର ମାଛ ହଉ, କିମ୍ବା ମିରିକାଳି ମାଛ ବିକ୍ରି ବଟା କରୁଛନ୍ତି ବଜାରରେ, କେତେ ରେଟ୍ ରହୁଛି?
0: ଆମର ସବୁଠାରୁ ହାଏଷ୍ଟ ରହେ ଭାକୁର ମାଛ, ତା ତଳକୁ ରହେ ରୋହି ମାଛ, ତା ତଳକୁ ରହେ ମିରିକାଳି ମାଛ।
1: ଆଚ୍ଛା, ଭାକୁର ମାଛ କେତେରେ ବିକ୍ରି କରୁଛନ୍ତି?
0: ଭାକୁର ମାଛ ଆମର ଯାଏ 140, ତାପରେ ରୋହି ମାଛ ଯାଏ 120, ତାପରେ ମିରିକାଳି ମାଛ ଯାଏ 100ରେ, କାହିଁକି ନା ଆମର ସାଇଜ ଉପରେ ଡିପେଣ୍ଡ କରେ। ଆମର ଯଦି କିଲେ ଉପରକୁ ହେଇଥିବ ମାଛ, ଗୋଟେ କିଲୋର ଓଜନ ଅଧିକ ହେଇଥାଏ ତାହେଲେ ଏଇ ଇଏରେ ଯାଏ, କିନ୍ତୁ କିଲେ ତଳକୁ ଯଦି ମାଛ ହେଲା ଆମର ଟିକେ ଲସ୍ ହେଇଯାଏ ସେଥିରେ, କାହିଁକି ନା କିଲେ ତଳକୁ ନେଲେ ବେପାରୀ ଟିକେ ନିଅନ୍ତିନି, ତାପରେ ବେପାରୀ ବି ସିଏ ବି ଆମ ଠାରୁ ନେଲେ କେତେ ଟଙ୍କାରେ ବି ବିକିବେ, ସେଥିପାଇଁ ଆମେ କିଲେ ପର୍ଯ୍ୟନ୍ତ ହେଲେ ଆମେ ହିଁ ଦେଇଥାଉ ମାର୍କେଟିଂ କରିବା।
1: ଆଚ୍ଛା, ତେବେ ଯାହା ହଉ ଭଉଣୀ, ବହୁତ ଭଲ ଲାଗିଲା ଆଜି ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭଉଣୀ।
0: ନମସ୍କାର
2: ସୋନାଲିମା।
1: ହଁ ଜଗନ୍ନା
2: ଭଉଣୀ, ଆମର ମାଛ ଚାଷ ସମ୍ପର୍କରେ ତାଙ୍କର ଅନୁଭୂତି ସୁନ୍ଦର ଭାବରେ ବର୍ଣ୍ଣନା କଲେ। ଆମର ଅନେକ ଭଉଣୀ ଏ କାର୍ଯ୍ୟକ୍ରମ ଶୁଣିଥିବେ, ସେମାନେ ମଧ୍ୟ ଏଇଭଳି ଆଗେଇ ଯାଆନ୍ତୁ, ଲାଭବାନ ହୁଅନ୍ତୁ।
1: ହଁ, ତାହେଲେ ଆଉ ଡେରି ନ କରିକି ଆମର ଯୋଉ ଭାଇ ଭଉଣୀ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିଶ୍ଚିତ ଭାବରେ ସେମାନେ ସମୟକୁ ଅଯଥାରେ ନଷ୍ଟ ନ କରିକି କିଛି ନା କିଛି କାର୍ଯ୍ୟ କରନ୍ତୁ। ଆଉ ଖାସ କରିକି ମୁଁ ଆମ କାର୍ଯ୍ୟକ୍ରମରେ କହିବି, ଭଉଣୀ ମାନେ ଯଦି ଆପଣ ମାନେ ପାରୁଛନ୍ତି ଗୋପାଳନ ହଉ, ଆମର ପାକଶାଳା ବଗିଚା ହଉ, ଏସବୁ କରିକି, ଆଉ ଯୋଉ ରହିଛି ଜଗନ୍ନା ଆଜିକାଲି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରକ୍ରିୟାକରଣ ମଧ୍ୟ କରାଯାଉଛି, ସେସବୁ କରିକି କିଛି ରୋଜଗାର କରନ୍ତୁ, ଅନ୍ୟ ଉପରେ ନିର୍ଭର ହୁଅନ୍ତୁ ନାହିଁ ଏବଂ ନିଜେ ମଧ୍ୟ ଖୁସିରେ ଚଳନ୍ତୁ, ନୁହେଁ କି?
2: ନିଶ୍ଚିତ।
1: ତାହେଲେ ହଉ, ଏଥର ଆମର ଚାଷୀ ଭଉଣୀଙ୍କୁ ଧନ୍ୟବାଦ ଦେଇକି ଇଏ ଜଗନ୍ନା ଇଏ ଟିକେ ସମୟ ଆଡକୁ ନିଘା ଦିଅ ବା।
2: ସମୟ ହେଇଗଲା ମା, ଘରକୁ ଫେରିବା।
1: ହଁ, ସମୟ ଯୁଆଡେ ଇସାରା ଆମକୁ ଦେଲାଣି, ଆମକୁ ସିଆଡେ ହିଁ ଯିବାକୁ ପଡିବ। ତେବେ ପୁଣି ଦେଖା ହବ ଆଉ ଗୋଟିଏ ସମୟରେ, ଆଉ ଗୋଟିଏ ଅଧ୍ୟାୟ ସହିତ, ଏବଂ କିଛି ନୂଆ କଥା ଆମେ ଆଲୋଚନା କରିବା। କିନ୍ତୁ ଜଗନ୍ନା, ଆମେ ଏଥର କାର୍ଯ୍ୟକ୍ରମକୁ ଏଇଠି ରଖିବା
2: ରଖିବା
1: ରଖିବା ଯେ ହେଲେ ଆମ କାର୍ଯ୍ୟକ୍ରମ ଚାଷୀ ଭାଇ ଭଉଣୀ ମାନଙ୍କୁ କେମିତି ଲାଗିଲା, ଯଦି ଖଣ୍ଡିଏ ଚିଠି ଦିଅନ୍ତେ ତାହେଲେ କେମିତି ହୁଅନ୍ତା?
2: ଭଲ ହୁଅନ୍ତା। ତେବେ ଠିକଣାଟି କହିଦେମା।
1: ହଁ, ଆମ ଠିକଣାଟି ହେଉଛି କୃଷି ହାଲଚାଲ କାର୍ଯ୍ୟକ୍ରମ ମାର୍ଫତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ, ପୁରୀ, ପିନକୋଡ 752001। ତାହେଲେ ଜଗନ୍ନା ଉଠିବା
2: ଉଠିବା
1: ହଉ। ତାହେଲେ ଶ୍ରୋତାବନ୍ଧୁ, ଏଥର ଆମକୁ ଆମ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି,
2: ଆଉ ମୁଁ ଜଗନ୍ନା।
1: ନମସ୍କାର।

ଏଇଠି ଶେଷ ହେଲା କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସୋନାଲି ପଡ଼ିହାରୀ ଏବଂ ପ୍ରକାଶ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ।

0: ହ୍ୟାଲୋ ଆକାଶବାଣୀ ପୁରୀ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ସନ୍ତୋଷ। ଶ୍ରୋତା ବନ୍ଧୁ, ଆଜି ଆମେ ଆପଣମାନଙ୍କୁ ନେଇଯିବୁ ଗଞ୍ଜାମ ଜିଲ୍ଲାର ଏକ କୁନି ଗାଁ ବୋମକେଇକୁ। ସେ ଗାଁର ଏକ ଚାଳଘର ସାମ୍ନାରେ ଜଣେ 99 ବର୍ଷର ବୃଦ୍ଧ ବସିଛନ୍ତି। ଆଖିରେ ତାଙ୍କର ଅସରନ୍ତି ସ୍ୱପ୍ନ, ଆଉ ଓଠରେ ଗୁଞ୍ଜରିତ ହେଉଛି ଭଗବାନ ନୃସିଂହଙ୍କ ସ୍ତୁତି।

0: ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଚଳିତ ବର୍ଷର ପଦ୍ମଶ୍ରୀ ବିଜେତା ଶ୍ରୀ ସୀମାଞ୍ଚଳ ପାତ୍ର ମହାଶୟ।
1: ମତେ କେତେ କେତେ ଲୋକ ଉନ୍ନତ କଲେ, ଏ କି ରଜା ହଉ ପାଠ ପଢ଼ୁନି କିଛି ନାହିଁ, ସେ ତ ଜୀବିତ କଲି ଆଜ୍ଞା, ଶିଖିବି ଶିଖିବି, ମରିବି ମରିବି, ଏମିତି ତ ଚାଲିଲି ଆଉ, ଆଉ କାହା କଥା ଶୁଣିଲି।
0: ମାତ୍ର 6 ବର୍ଷର ବୟସ, ଯେତେବେଳେ ପିଲାମାନେ ଧୂଳି ଘର ଖେଳନ୍ତି ସେତେବେଳେ ସୀମାଞ୍ଚଳ ତାଙ୍କ ପିତା ଗୁରୁ ସୁର ପାତ୍ରଙ୍କ ହାତ ଧରି ପ୍ରହ୍ଲାଦ ନାଟକର ମଞ୍ଚକୁ ଓହ୍ଲାଇଛନ୍ତି। ବୟସ ବଢ଼ି ଚାଲିଲା କିନ୍ତୁ କଳା ପ୍ରତି ତାଙ୍କର ନିଶା କମିଲାନି। ଆଜି ପ୍ରାୟ ଗୋଟିଏ ଶତାବ୍ଦୀ ଧରି ବିନା କୌଣସି ସ୍ୱାର୍ଥରେ ସେ ଓଡ଼ିଶାର ଏହି ପ୍ରାଚୀନ ଲୋକକଳାକୁ ବଞ୍ଚାଇ ରଖିଛନ୍ତି। 35ରୁ ଅଧିକ ରାଗ ଓ 300ରୁ ଅଧିକ ପାରମ୍ପରିକ ଗୀତ ତାଙ୍କ ଓଠରେ ଜୀବନ୍ତ।

0: ଥରେ ଭାବନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ବୟସରେ ମଣିଷ ଠିକ୍ ଭାବେ ଆଉ ଚାଲିପାରେ ନା, ସେ ବୟସରେ ସୀମାଞ୍ଚଳ ଆଖଡ଼ା ଘରେ ପିଲାମାନଙ୍କୁ ନାଟ ଶିଖାଉଛନ୍ତି। ଅନେକ ସମୟରେ ଅଭାବ ଅନାଟନ ଆସିଛି, ପେଟର ଭୋକ ଆଗରେ କଳା ହାରିଯିବା ଭଳି ପରିସ୍ଥିତି ଆସିଛି, କିନ୍ତୁ ସୀମାଞ୍ଚଳ ହାର ମାନିନାହାନ୍ତି। ସେ କୁହନ୍ତି, ନାଟ ହେଉଛି ମୋର ପ୍ରାଣ, ଆଉ ନୃସିଂହ ଭଗବାନ ମୋର ସାହା। ତାଙ୍କ ଜୀବନରୁ ଆମେ ଶିଖିବାକୁ ପାଉ ଯେ ସାଧନା ଯଦି ସଚୋଟ ହୁଏ, ତେବେ ବୟସ କେବଳ ଏକ ସଂଖ୍ୟା ମାତ୍ର ହୋଇ ରହିଯାଏ। ହଁ ଶ୍ରୋତା ବନ୍ଧୁ, 99 ବର୍ଷ ବୟସରେ ଯେତେବେଳେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ତାଙ୍କ ନାମରେ ଘୋଷଣା ହେଲା, ସେତେବେଳେ ଗାଁ ଲୋକଙ୍କ ଆଖିରେ ଲୁହ ଚାଲି ଆସିଥିଲା। ଏହା କେବଳ ସୀମାଞ୍ଚଳ ପାତ୍ରଙ୍କ ସମ୍ମାନ ନୁହେଁ, ଆମ ଓଡ଼ିଆ ମାଟିର, ଆମ ଲୋକକଳାର ସମ୍ମାନ।
1: କଳା କେବେ ନବୁ ହେ ଭଗବାନ, ଆମ ପିତୃପିତା କରିଥିବାରୁ ଆମେ ଆଜି ଏଥର ନାମ କରିଛୁ। ଏଇଟା କେଉଁ କାଳ ଅଛି ଆଜ୍ଞା, ମୁଁ ଆଉ କିଛି ପାଇପାରୁନି, ଖାଲି ନାଁଟାକୁ ପାଇଛି। ମୋତେ ଭଗବାନ ମାତ୍ର ସେତେ ସେଠି ବୋଇଛନ୍ତି, ଗୋଟେ ଦୌଡ଼ ହେଇକିରି ବୋଇଛନ୍ତି ସେ ଜାଗା। ସବୁ ଦୁଃଖୀ ଆଗା ସୁଖ କିଏ ନାହିଁ, ଯେତେ ରଜା ହେଇଛନ୍ତି ସବୁ ତାଙ୍କ କୁଟୁମ୍ବ କିଏ ଭଲ ନାହିଁ, କିନ୍ତୁ ସିଏ ଭଲ ନାହିଁ, କିଏ ସୁଖୀ ନାହିଁ, କି ନାଇଁରେ ଆଉ ନା କରିବା ପାଇଁ କିଏ ନାହିଁ।
0: ଆସନ୍ତୁ ଆଜି ଏହି ମହାନ ସାଧକଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ଏବଂ ନିଜ ସଂସ୍କୃତିକୁ ଭଲ ପାଇବାର ସଂକଳ୍ପ ନେବା।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ପରିଚୟ ଦିଅନ୍ତୁ ଭାଇ।
1: ମୁଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ ଚିତ୍ରସେନ ସବର କହୁଛି। ଆଜ୍ଞା
0: ଆଜ୍ଞା, ଚିତ୍ରସେନ ଭାଇ ବହୁତ ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମକୁ। ଚିତ୍ରସେନ ଭାଇ, ଆମେ ଆମର କାର୍ଯ୍ୟକ୍ରମରେ ଶ୍ରୋତା ବନ୍ଧୁମାନଙ୍କ ସହିତ ବାର୍ତ୍ତାଳାପ କରୁ, ଖଟା ମିଠା କଥା ହଉ, ତାଙ୍କ ମନର କଥା ମଧ୍ୟ ଏଠି ପରଷି ଦଉ। ତା ସହିତ ଆମେ ମଧ୍ୟ ବିଭିନ୍ନ ରକମର ଓଡ଼ିଆ, ହିନ୍ଦୀ, ସମ୍ବଲପୁରୀ, ବିଭିନ୍ନ ଭିନ୍ନ ସଙ୍ଗୀତ ମଧ୍ୟ ପରଷି ଦଉ। ଏଇ ଭିତରେ ଏଇ ସଙ୍ଗୀତ ପରଷିବାର ଯେଉଁ ପ୍ରକ୍ରିୟା, ୟା ଭିତରେ ଆମେ ଦେଖୁଛୁ ଯେ ଓଡ଼ିଶାରୁ ଅନେକ ସଙ୍ଗୀତମୟ ପ୍ରତିଭା ଧୀରେ ଧୀରେ ଆମର ଲିଭି ଯାଉଛନ୍ତି। ଆପଣ ବେଶୀ ଭଜନ ଶୁଣିବାକୁ ପସନ୍ଦ କରନ୍ତି ନା ଆଧୁନିକ ଗୀତ ନା ସିନେମା ଗୀତ, କୋଉ ପ୍ରକାର ସଙ୍ଗୀତ ଆପଣଙ୍କୁ ଭଲ ଲାଗେ?
1: ମୋତେ ଆଜ୍ଞା ସବୁ ଗୀତ ଭଲ ଲାଗେ। ଆଜ୍ଞା ଭଜନ ବି ମୋତେ ଭଲ ଲାଗେ। ଆଜ୍ଞା ଆଲବମ୍ ଗୀତ ବି ଭଲ ଲାଗେ। ଆଜ୍ଞା ସିନେମା ଗୀତ ବି ଭଲ ଲାଗେ।
0: ଆଚ୍ଛା, ବେଳେବେଳେ କୁହାଯାଏ ଯେ ମଣିଷ ଯେତେବେଳେ ଖୁସି ହୁଏ ବା ଦୁଃଖୀ ହୁଏ ବା ବେଳେବେଳେ ତାର କାମରେ ବ୍ୟସ୍ତ ଥାଏ, ଆମେ ଦେଖୁ ନାବିକ ମଧ୍ୟ ଯେତେବେଳେ ନାଁ ଚଲାଏ ସେତେବେଳେ ଗୀତ ଗାଇ ଗାଇ ଯାଏ, ଯେତେବେଳେ ଚଷା ପୁଅ ଚାଷା ଚାଷ କରେ ଗୀତ ଗାଇ ଗାଇ ଯାଉଥାଏ, ତ ଯେତେବେଳେ ତା ମନରେ ପ୍ରେମର ପରଶ ଲାଗେ ସେତେବେଳେ ବି ଗାଉଥାଏ। ତେଣୁ ଆପଣ କେତେବେଳେ ଗାଇବାକୁ ପସନ୍ଦ କରନ୍ତି? ତେଣୁ ପ୍ରତ୍ୟେକ ନିଜ ନିଜ କାମରେ ବ୍ୟସ୍ତ ଥିଲାବେଳେ ନିଶ୍ଚିତ ଭାବରେ
1: ଆପଣଙ୍କର ପୁରୀ ଷ୍ଟେସନ ଲଗେଇ ଦେବି, ଗୀତଟା ଶୁଣିବି ଆଜ୍ଞା ଖୁସିରେ, ଆଉ ମୁଁ ଆରାମସେ ବନେଇବି ଆଜ୍ଞା।
0: ଆଚ୍ଛା, ତେଣୁ କୁହାଯାଏ ଯେ ଯେତେବେଳେ ସଙ୍ଗୀତର ମୂର୍ଚ୍ଛନା ତୋଳେ ଆକାଶବାଣୀ, ସେତେବେଳେ ଯେତେବେଳେ ଆପଣ ଯେତେବେଳେ ଆମ ସଙ୍ଗୀତ ଶୁଣନ୍ତି ବା ବିଭିନ୍ନ ଆପଣ ସଙ୍ଗୀତ ଶୁଣନ୍ତି, ଆପଣଙ୍କର ଯେଉଁ ମିଠା ଦୋକାନର ମିଠା ଗୁଡ଼ିକ ସେଗୁଡ଼ିକ ଅଧିକ ଟିକେ ଟେଷ୍ଟି ହେଇଯାଉଥିବ ନିଶ୍ଚୟ? ତେବେ ଆମକୁ ଗୋଟେ ଗୀତ ଗୁଣୁଗୁଣୁ ହେଇକିରି ଗୋଟେ ଶୁଣାନ୍ତୁ କିଛି।
1: ଫଗୁ ଫଗୁ ଏ ଆକାଶ ତଳେ ଚୁନା ଚୁନା କିଏ ଅଭିର ଢାଳେ, କେତେ ରଙ୍ଗ।

0: మనలసి జయ
1: ବହୁତ ସୁନ୍ଦର। ତେବେ ଆପଣଙ୍କର ସଙ୍ଗୀତର ଚଏସ୍ରୁ ଜଣାପଡ଼ୁଛି ଯେ ଆପଣ ଟିକେ ରଙ୍ଗୀନ ମିଜାଜର, ତେଣୁ ଚାଲନ୍ତୁ ଏ ମିଜାଜକୁ ଆଗକୁ ନେବା, ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିବା। ତାହେଲେ ଶୁଣାଉଛୁ ଆପଣଙ୍କ ପସନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହୁଛୁ ଭାଇ, ନମସ୍କାର।
0: ନମସ୍କାର ସାର୍।

ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୂଲ୍ୟାସନ ମାଧ୍ୟମରେ 103.4 ମେଗାହର୍ଚ୍ଚ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଶୁଣନ୍ତୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ ପ୍ରଚାର କରୁଛୁ କେତୋଟି ଶ୍ରୀ ଜଗନ୍ନାଥ ଭଜନ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ସ୍ନେହଲତା ପ୍ରହରାଜ ଶିଳ୍ପୀ ଗାଇଛନ୍ତି ଦୀନକୃଷ୍ଣଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଲଳିତ କୁମାର ଗୀତ ରଚନା କରିଛନ୍ତି ପଞ୍ଚାନନ।

0: କାର୍ଯ୍ୟକ୍ରମ ଶେଷରେ ନିଜସ୍ୱ ରଚନାର ଶିଳ୍ପୀ ଅରବିନ୍ଦ ମୁଦୁଲି।
1: ଜୟ ଜଗନ୍ନାଥ ଭକ୍ତବୃନ୍ଦ। ନାରଦ ମହର୍ଷି ଦିନେ ବୃନ୍ଦାବନରେ ପହଞ୍ଚନ୍ତି ଏହି ରଥଯାତ୍ରା ଅବକାଶ। ନାରଦଙ୍କୁ ଦେଖି ରାଧାରାଣୀ କହୁଛନ୍ତି, ହେ ନାରଦ, ତୁମେ କେଉଁଠୁ ଆସିଲ? କାହିଁକି ନା ଇଏ ହେଉଛି ରଥଯାତ୍ରା କଥା। ନାରଦ କହୁଛନ୍ତି, ମୁଁ ଶ୍ରୀକ୍ଷେତ୍ରରୁ ଆସିଛି। ଶ୍ରୀକ୍ଷେତ୍ରରୁ ଆସିଥିବା କଥା ଶୁଣି ମା ରାଧାରାଣୀ କହୁଛନ୍ତି, ମୋ କହ୍ନେଇ ଖବର କ'ଣ? ନାରଦ କହିଲେ, କ'ଣ କହିବି ସେ କଥା,